ଆକାଶବାଣୀ ବାରିପଦା, ଆଜି ବୁଧବାର 1948 ଶତାବ୍ଦ ଭାଦ୍ରବ 11 ଦିନ, ଇଂରାଜୀ 2026 ମସିହା ସେପ୍ଟେମ୍ବର ମାସ 2 ତାରିଖ। ଆମର ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ପ୍ରଭାତୀ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆମର ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଆମ କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ ଯୋଗେ। ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 6 ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ ଅଳ୍ପକ୍ଷଣ ମଧ୍ୟରେ।

ନନ୍ଦକିଶୋର ସିଂଙ୍କ ଗୀତ ରଚନାରୁ ପରବର୍ତ୍ତୀ ଭକ୍ତି ଗୀତଟି ଗାଇଛନ୍ତି କଣ୍ଠଶିଳ୍ପୀ ଦିବାକର ମହାନ୍ତି।

ଶେଷ ହେଲା ଆଜିର ବନ୍ଦନା କାର୍ଯ୍ୟକ୍ରମ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ। ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ଟିକିଏ ପରେ।

କରି ସଂସାର ମାୟା ଛାଡ଼ି ଅରଣ୍ୟକୁ ସନ୍ନ୍ୟାସୀ ହୋଇ ଚାଲିଯାଏ। ବଜ୍ର ପଡ଼ୁଥିଲା ଯେମିତି ଗୋବିନ୍ଦଚନ୍ଦ୍ରଙ୍କ ମଥାରେ, ଆଖିରୁ ଲୁହ ଛରାଇ ଓଳି କଲେ ନିଜେ ମହିଷୀ ଜନନୀଙ୍କ ନିକଟରେ। ଯଦି ମୋତେ ସନ୍ନ୍ୟାସୀ କରିଦେବାକୁ ଇଚ୍ଛା ଥିଲା, କ'ଣ ପାଇଁ ତେବେ ମୋ ଗଳାରେ ଛନ୍ଦି ଦେଲେ ଅନେଶ୍ୱତଟି ହତଭାଗିନୀଙ୍କର ଅମୂଲ୍ୟ ଜୀବନ? କାହିଁକି ଏ ରାଜସମ୍ପଦର ଆକର୍ଷଣରେ ବନ୍ଦୀ କଲେ ମୋତେ? କାହିଁକି କାହିଁକି ମା? ପୁଅରେ ଅସମାହିତ ଆକୁଳତାରେ ମୁହୂର୍ତ୍ତେ ବିଚଳିତା ହୋଇଗଲେ ମା ମୁକ୍ତା ଦେଇ। ପରବର୍ତ୍ତୀ ମୁହୂର୍ତ୍ତରେ ଆପଣାକୁ ସଂଯତ କରି ଉତ୍ତର ଦେଲେ, ଶୁଣ ତେବେ ବାବା, ସଂସାରୀ ହେଲେ 22 ବର୍ଷ ମାତ୍ର ତୋ ପରମାୟୁ, ଏବେ 22 ପୁରିବାକୁ ଆଉ ଡେରି ନାହିଁ। ସାରିଦେଲେ ତୋର ବିବାହ ଏଇଥିପାଇଁ ଧନ, ତୋର ବଂଶରକ୍ଷା ହେବା ଦରକାର। ଏଇ ବୋହୂମାନଙ୍କ ଭାବି ସନ୍ତାନ ତୋ ଔରସର ପବିତ୍ର ସ୍ମୃତି ବହନ କରି ଏ କୂଳକୁ ଜାରି ରଖିବେ, ଆଉ ତୁ ସନ୍ନ୍ୟାସୀ ହୋଇ ଚିରଦିନ ସୁଖରେ ରହିପାରିବୁ, ଏହାଠୁ ଆନନ୍ଦର କଥା ମୋ ପାଖରେ ଆଉ କ'ଣ ବା ଅଛି? ସୂର୍ଯ୍ୟାସ୍ତ ହେବାକୁ ବିଳମ୍ବ ନଥିଲା। ଅବନତ ମୁଖରେ ମାତୃ ଆଶିଷକୁ ମଥାରେ ମାଖି ରାଜକୀୟ କୋଳାହଳ ସାଂସାରିକ ଜଞ୍ଜାଳକୁ ପଛରେ ପକାଇ ତରୁଣ ତପସ୍ୱୀଟିଏ ଅଦୂର ଅରଣ୍ୟରେ ମିଶି ଯାଉଥିଲେ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 145ତମ ଭାଗ। ବେଦାର ସମ୍ପାଦନା ଡକ୍ଟର ଦାଶରଥୀ ଦାସ, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ କର, ବର୍ଣ୍ଣନାରେ ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।

ଭରତ ବଂଶର ସଂକ୍ଷିପ୍ତ ପରିଚୟ ଦେଇଛନ୍ତି ଶ୍ରୀ ସୁଖଦେବ। ଏହି ବଂଶର ଶ୍ରେଷ୍ଠ ରାଜା ରାଜର୍ଷି ଗୟ ଓ ଶେଷ ରାଜା ବିରଜ। ପ୍ରିୟବ୍ରତ ଭୂମଣ୍ଡଳକୁ ସାତ ଦ୍ୱୀପ ଏବଂ ସାତ ସମୁଦ୍ରରେ ବିଭକ୍ତ କରିଥିଲେ। ପରୀକ୍ଷିତ ସେସବୁ ବିଷୟରେ ଜାଣିବାକୁ ଚାହିଁବାରୁ ଶ୍ରୀ ସୁଖଦେବ ଏହି ସୂତ୍ରରେ ଜମ୍ବୁଦ୍ୱୀପ ଓ ସେଥିରେ ନଅଟି ବର୍ଷ ବା ଭୂଖଣ୍ଡ ବର୍ଣ୍ଣନା କରିଛନ୍ତି। ନଅଟି ବର୍ଷରେ ଭଗବାନଙ୍କର ନଅଟି ଭିନ୍ନ ଭିନ୍ନ ମୂର୍ତ୍ତି ବିରାଜମାନ। ଇଳାବୃତ୍ତ ବର୍ଷରେ ଶଙ୍କର୍ଷଣ ମୂର୍ତ୍ତି, ତାଙ୍କରି ବର୍ଣ୍ଣନା କରିଛନ୍ତି ସୁଖଦେବ।

0: ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 145ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ମହାପ୍ରସାଦ କର, ଦୁଃଖୀଶ୍ୟାମ ତ୍ରିପାଠୀ, ମହାପାତ୍ର ମିନନ୍ତି ଭଞ୍ଜ ଏବଂ ଶୈଳଭାମ ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ଦାଶରଥି ଦାସ, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ କର, ବର୍ଣ୍ଣନାରେ ବସନ୍ତ ମହାନ୍ତି, ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଧାନ ତଳିରୁଆ ଶୀଘ୍ର ଶେଷ କରନ୍ତୁ। ମଧ୍ୟମ ଓ ବିଳମ୍ବ କିସମ ପାଇଁ ଏକର ପିଛା 4 କିଲୋଗ୍ରାମ ୟୁରିଆ ସହିତ 35 କିଲୋଗ୍ରାମ ଡିଏପି ଓ 37 କିଲୋଗ୍ରାମ ଏମ୍ଓପି ସାର ପ୍ରୟୋଗ କରନ୍ତୁ, କିମ୍ବା 18 କିଲୋଗ୍ରାମ ୟୁରିଆ ସହିତ 100 କିଲୋଗ୍ରାମ ଏସ୍ଏସ୍ପି ଓ 27 କିଲୋଗ୍ରାମ ଏମ୍ଓପି ସାର ଶେଷଓଡ଼ କାଦୁଅ କରିବା ସମୟରେ ମୂଳ ସାର ଭାବେ ପ୍ରୟୋଗ କରନ୍ତୁ। ସରଳ କିସମ ପାଇଁ ଏକର ପିଛା 21 କିଲୋଗ୍ରାମ ୟୁରିଆ, 35 କିଲୋଗ୍ରାମ ଡିଏପି ଓ 27 କିଲୋଗ୍ରାମ ଏମ୍ଓପି ସାର ପ୍ରୟୋଗ କରନ୍ତୁ, କିମ୍ବା 27 କିଲୋଗ୍ରାମ ୟୁରିଆ ସହିତ 100 କିଲୋଗ୍ରାମ ଏସ୍ଏସ୍ପି ଏବଂ 27 କିଲୋଗ୍ରାମ ଏମ୍ଓପି ମୂଳ ସାର ଭାବେ ପ୍ରୟୋଗ କରନ୍ତୁ। ଶଙ୍କର ଜାତୀୟ ଧାନ କିସମ ପାଇଁ 32 କିଲୋଗ୍ରାମ ୟୁରିଆ ସହିତ 53 କିଲୋଗ୍ରାମ ଡିଏପି ଓ 40 କିଲୋଗ୍ରାମ ଏମ୍ଓପି କିମ୍ବା 52 କିଲୋଗ୍ରାମ ୟୁରିଆ ସହିତ 150 କିଲୋଗ୍ରାମ ଏସ୍ଏସ୍ପି ସହିତ 40 କିଲୋଗ୍ରାମ ଏମ୍ଓପି ମୂଳ ସାର ଭାବେ ଶେଷଓଡ଼ କାଦୁଅ କରିବା ସମୟରେ ପ୍ରୟୋଗ କରନ୍ତୁ। ଯେଉଁ ଜମିରେ ବୋରନ୍ର ଅଭାବ ରହୁଛି ସେଠାରେ ଏକର ପିଛା ବୋରାକ୍ସକୁ 4 କିଲୋଗ୍ରାମ ଶେଷଓଡ଼ ଜମି ପ୍ରସ୍ତୁତି ସମୟରେ ପ୍ରୟୋଗ କରନ୍ତୁ। ଅଧିକ ଅମଳକ୍ଷମ ଧାନ 25-30 ଦିନର ତଳି 20-15 ସେଣ୍ଟିମିଟର ବ୍ୟବଧାନରେ ବୁଦା ପ୍ରତି 2-3 ତଳି ରୁହନ୍ତୁ ଏବଂ ଶଙ୍କର ଜାତୀୟ ଧାନ ବୁଦା ପ୍ରତି 1-2 ତଳି ରୁହନ୍ତୁ। ବିଳମ୍ବରେ ଧାନ ତଳି ରହୁଥିଲେ ଚାଷୀଭାଇମାନେ କମ୍ ଦିନିଆ ମଧ୍ୟମ କିସମର 25-30 ଦିନିଆ ତଳି କିମ୍ବା ଅଧିକ ଦିନିଆ କିସମର 45-50 ଦିନିଆ ତଳି ବ୍ୟବହାର କରିପାରିବେ। ଅଧିକ ଦିନିଆ ତଳିକୁ 15-15 ସେଣ୍ଟିମିଟର ବ୍ୟବଧାନରେ 4-5 ତଳି ଅଳ୍ପ ଗଭୀରରେ ରୁହନ୍ତୁ। ଘାସ ନିୟନ୍ତ୍ରଣ ପାଇଁ ଏକର ପିଛା 4 କିଲୋଗ୍ରାମ ଘାସମରା ଦାନାଧର ବେନ୍ ସଲ୍ଫ୍ୟୁରାନ୍ ମିଥାଇଲ 0.6% ସହିତ ପ୍ରେଟିଲାକ୍ଲୋର 6% ଜିଆର୍ ସହିତ 4 କିଲୋଗ୍ରାମ ବାଲି ମିଶାଇ ଧାନ ତଳି ରୋଇବାର 5-10 ଦିନ ପରେ ପ୍ରୟୋଗ କରନ୍ତୁ, କିମ୍ବା ଘାସ ଗଜା ହେବାର 8-10 ଦିନ ପରେ ଅର୍ଥାତ୍ ଘାସ 2-3 ପତ୍ର ହୋଇଥିବା ଅବସ୍ଥାରେ 120 ମିଲିଲିଟର ବିସ୍ପାଇରିବାକ୍ ସୋଡିୟମ 10% ଏସି 16 ଲିଟର କ୍ଷମତା ବିଶିଷ୍ଟ ସ୍ପ୍ରେୟରେ 8 ଟାଙ୍କି ଦ୍ରବଣ ପ୍ରସ୍ତୁତ କରନ୍ତୁ, କିମ୍ବା ଏକର ପିଛା 900 ମିଲିଲିଟର ପେନୋସ୍କୁଲମ ସହିତ ସାଇ ହାଲୋଫ ବ୍ୟୁଟାଇଲ ଏକର ପିଛା 240 ଗ୍ରାମ ଧାନ ବୁଣିବାର 15-20 ଦିନରେ 16 ଲିଟର କ୍ଷମତା ବିଶିଷ୍ଟ ସ୍ପ୍ରେୟରେ 8 ଟାଙ୍କି ଦ୍ରବଣ ପ୍ରସ୍ତୁତ କରି ପ୍ରୟୋଗ କରନ୍ତୁ। ଯଦି ତଳିଘେରାରେ ଉଙ୍କୁଣିଆ ପୋକ ଦେଖାଯାଏ ତେବେ ଏକର ପ୍ରତି ନିମ୍ବ ମଞ୍ଜିରୁ ତିଆରି 1 ଲିଟର ଆଜାଡିରାକ୍ଟିନ କିମ୍ବା ଲାମ୍ବଡ଼ା ସାଇ ହାଲୋଥ୍ରିନ 5% EC 100 ମିଲିଲିଟର କିମ୍ବା ଥାଇଓମେଥୋକ୍ସାମ 25% WG 40 ଗ୍ରାମ ପ୍ରୟୋଗ କରନ୍ତୁ। କାଣ୍ଡବିନ୍ଧା ପୋକ ଏବଂ ପତ୍ରମଡ଼ା ପୋକର ପ୍ରାଦୁର୍ଭାବ ନିରୀକ୍ଷଣ କରିବା ପାଇଁ ଏକର ପ୍ରତି ତଳିଘେରା ପିଛା 4-5 ଫେରୋମନ ଜନ୍ତା ଲଗାନ୍ତୁ। ଯଦି ଗୋଟିଏ ଜନ୍ତା ପିଛା 4-5 ପୁରୁଷ ପୋକ ଗୋଟିଏ ଦିନରେ ପଡ଼ନ୍ତି ତେବେ ଏକର ପିଛା 800 ମିଲିଲିଟର ଆଜାଡି

0: भारतीयायुर्विज्ञान संस्थानस्य तृतीये दीक्षांत समारोहे भागं ग्रहीष्यति। बेल्जियम देशस्य प्रधानमंत्री बार डी वेबर अद्यारभ्य भारतस्य त्रिदिवसीय यात्रायां भविष्यति। यात्रावधौ सः प्रधानमन्त्रिणा नरेन्द्र मोदिना सह द्वैपाक्षिक सम्बन्धानां समग्र परिदृश्यस्य परस्पर हित सम्बद्धानां क्षेत्रीय वैश्विक विषयाणां च विषये द्विपक्षीय वार्तां करिष्यति। प्रधानमंत्री डी वेवर भारत यूरोपीय संघयोः मुक्त वाणिज्य संधेः संदर्भे आयोजितं व्यावसायिक कार्यक्रममपि संबोधयिष्यति। सः मुंबई नगरमपि गमिष्यति, यत्र हीरक क्षेत्रस्य पत्तन व्यवस्थायाः परिवहन आपूर्ति व्यवस्थायाश्च प्रतिनिधिभिः सह विचार विनिमयं करिष्यति। विदेश मंत्रालयस्य अनुसारं एषा यात्रा भारत बेल्जियम देशयोः सहभागितां सुदृढीकर्तुं महत्वपूर्णम् अवसरं प्रदास्यति। सममेव व्यापार विनियोगयोः रक्षायाः सुरक्षायाश्च प्रौद्योगिक्याः नवीकरणीयोर्जायाः सम्पर्कस्य अथ प्रतिजनसम्बन्धानां च क्षेत्रेषु पारस्परिकहितस्य सहयोगमपि वर्धिष्यते। नेपालस्य प्रधानमन्त्री बालेन्द्र शाहः उक्तवान् यत् गतसप्ताहे तिब्बत क्षेत्रात् भोटेकोशी नद्याः मार्गेण रसुवा प्रदेशं प्रविष्टः विनाशकारी जलाप्लावः वायुमण्डल परिवर्तनस्य परिणामः अस्ति। नेपालदेशे सहसा आगतस्य विनाशकारिणः जलाप्लावस्य कारणेन मृतानां संख्या 85,000 पर्यन्तं वर्धिता अस्ति। इति वार्ताः।
1: ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ବାରିପଦା ଶୁଣନ୍ତୁ ଆଜିର କାର୍ଯ୍ୟକ୍ରମର ସୂଚନା। ସାନ୍ତାଳି ଆଖଡ଼ା ପ୍ରଚାର କରିବୁ 7:25। 8:15 ରହିଛି ଗୀତାଞ୍ଜଳି କାର୍ଯ୍ୟକ୍ରମ। ରିଲେ କରି ପ୍ରଚାର କରିବୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଯଥାକ୍ରମେ 9:00, 10:05 ଏବଂ 12:30। ଦିନ 12:00 ଚହଲା କାର୍ଯ୍ୟକ୍ରମରେ ଶୁଣିବେ ଖଞ୍ଜଣି ଭଜନ। ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଆର୍ଟି ପ୍ରଚାର କରିବୁ 5:30। 6:00 ଭକ୍ତିଗୀତ କାର୍ଯ୍ୟକ୍ରମ। ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ ରହିଛି 6:15 ଏବଂ 8:30। 7:00 ପ୍ରଚାର କରିବୁ ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିବେ ସାନ୍ତାଳୀ ଗୀତ। ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମ ରହିଛି 8:00। 8:40 ଗୀତ ଅତୀତ କାର୍ଯ୍ୟକ୍ରମ। ଏକକ ହିନ୍ଦୀ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମ ପ୍ରଚାର କରିବୁ 10:30। ଶୁଣିଲେ ଆଜିର କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଓ ପରେ ପରେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛିକ୍ଷଣ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ନୂଆଦିଲ୍ଲୀରେ ଚାଲିଥିବା ଜଳଶକ୍ତି ମନ୍ତ୍ରଣାଳୟର ବିଭାଗୀୟ ଶିଖର ସମ୍ମିଳନୀକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିବେ। ଦୁଇଦିନିଆ ଏହି ସମ୍ମିଳନୀ ଆଜି ଉଦ୍ଯାପିତ ହେବ। ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଆଧାରିତ ସହଯୋଗୀ ସଂଘୀୟତାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ପ୍ରଥମ ଥର ପାଇଁ ଏହି ସମ୍ମିଳନୀ ଆୟୋଜିତ ହୋଇଛି। ଜଳ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ସମୟୋଚିତ କାର୍ଯ୍ୟାନ୍ୱୟନ, କ୍ୟାଚ୍ ଦି ରେନ୍ ଅଭିଯାନ, ପାନୀୟ ଜଳ ଉତ୍ସଗୁଡ଼ିକର ସୁରକ୍ଷା, ଦ୍ୱିତୀୟ ପର୍ଯ୍ୟାୟ ଜଳ ଜୀବନ ମିଶନ ଆଦି ଚାରୋଟି ପ୍ରସଙ୍ଗ ଉପରେ ସମ୍ମିଳନୀରେ ଆଲୋଚନା ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ମିଳନୀରେ ଆଜି ଯୋଗଦେବେ। ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ କୃଷ୍ଣରାମ ମହାପାତ୍ର ଛତିଶଗଡ଼ ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ। ସୁପ୍ରିମକୋର୍ଟଙ୍କ କଲିଜିୟମ୍ ପକ୍ଷରୁ ଏ ସଂକ୍ରାନ୍ତ ସୁପାରିଶ କରାଯାଇଛି। ଆସନ୍ତା ଶୁକ୍ରବାର ଦିନ ଛତିଶଗଡ଼ ହାଇକୋର୍ଟର ମୁଖ୍ୟ ବିଚାରପତି ଅବସର ଗ୍ରହଣ କରିବେ। ଚଳିତ ଆର୍ଥିକ ବର୍ଷର ରାଜ୍ୟର ପ୍ରଥମ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ ବାରାଣସୀ ଅଯୋଧ୍ୟା ଅଭିମୁଖେ ଆଜି ଟ୍ରେନ୍ ଯୋଗେ ଯାତ୍ରା କରିବେ। ଭୁବନେଶ୍ୱର ନୂଆ ରେଳ ଷ୍ଟେସନଠାରୁ ପୂର୍ବାହ୍ନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଏହି ଯାତ୍ରାର ଶୁଭାରମ୍ଭ କରିବେ। ଭାଦ୍ରବ କୃଷ୍ଣ ପଞ୍ଚମୀ ତିଥିରେ ଆଜି ପୁରୀ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କର ରାହୁ ରେଖା ଲାଗି ନୀତି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ପ୍ରଥମ ଭୋଗମଣ୍ଡପ ଶେଷ ହେବା ପରେ ଏହି ସ୍ୱତନ୍ତ୍ର ନୀତି କରାଯିବ। ଏନେଇ ଆଜି ଅପରାହ୍ନ 2:30 ସନ୍ଧ୍ୟା 7 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଦୁଇଦିନିଆ ଅଳଙ୍କାର ଗଣତି ମଣତି ଗତକାଲି ଶେଷ ହୋଇଛି। ପରବର୍ତ୍ତୀ ଗଣତି ମଣତି ନେଇ ସୂଚନା ପ୍ରଦାନ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି। ନିଶାମୁକ୍ତ ଓଡ଼ିଶା ଗଠନ ସଂକଳ୍ପକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟ ନେଇ ଓଡ଼ିଶା ପୁଲିସ୍ ପକ୍ଷରୁ ରାଜ୍ୟବ୍ୟାପୀ ବ୍ୟାପକ ସଚେତନତା ଅଭିଯାନ ଜାରି ରହିଛି। ନିଶାମୁକ୍ତ ଭାରତ ଅଭିଯାନ ଅଧୀନରେ ଗତମାସ 15-31 ପର୍ଯ୍ୟନ୍ତ ରାଜ୍ୟର ସମସ୍ତ 35 ପୁଲିସ୍ ଜିଲ୍ଲାରେ ଏଥିନେଇ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଯାଇଛି। ମୋଟ 1763 ଶିକ୍ଷାନୁଷ୍ଠାନରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ 2,00,000 ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ପାଠ୍ୟକ୍ରମ ପାଇଁ ଜୁଲାଇ ଶିକ୍ଷାବର୍ଷର ନାମଲେଖା ଅବଧି ଆସନ୍ତା 15 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ସମୟସୀମା ମଧ୍ୟରେ ପୁନଃ ନାମଲେଖା ପଞ୍ଜୀକରଣ ପ୍ରକ୍ରିୟା ମଧ୍ୟ କରାଯିବ। ଇଗ୍ନୁ ୱେବ୍ସାଇଟ୍ରେ ନାମଲେଖା ସଂକ୍ରାନ୍ତ ସମସ୍ତ ତଥ୍ୟ ଉପଲବ୍ଧ ରହିଥିବା ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଢେଙ୍କାନାଳ ସହରର ବିଭିନ୍ନ ଅଞ୍ଚଳରେ ଥିବା ହୋଟେଲ୍, ରେଷ୍ଟୁରାଣ୍ଟ ଏବଂ ମିଠା ଦୋକାନଗୁଡ଼ିକରେ ଖାଦ୍ୟ ସୁରକ୍ଷା ଯାଞ୍ଚ ଅନୁଷ୍ଠିତ

0: ହୋଇଯାଇଛି। ପ୍ରାୟ 150 କିଲୋଗ୍ରାମ ବାସି ଖାଦ୍ୟ ଏବଂ କୃତ୍ରିମ ରଙ୍ଗ ବ୍ୟବହୃତ ଖାଦ୍ୟ ଯାଞ୍ଚ ସମୟରେ ନଷ୍ଟ କରାଯାଇଛି। ନିୟମ ଉଲ୍ଲଂଘନ କରିଥିବା 10 ଖାଦ୍ୟ ବ୍ୟବସାୟ ପ୍ରତିଷ୍ଠାନଠାରୁ 2,10,000 ଟଙ୍କା ଜରିମାନା ବାବଦରେ ଆଦାୟ କରାଯାଇଛି। ନଡ଼ିଆ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ତଥା ସମାଜରେ ଏହାର ଆର୍ଥିକ ଏବଂ ସ୍ୱାସ୍ଥ୍ୟଗତ ଲାଭ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ନଡ଼ିଆ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ଅନିଶ୍ଚିତତା ସମୟରେ ନଡ଼ିଆ, ଖାଦ୍ୟ ଶକ୍ତି ଓ ଜୀବିକାର ସୁରକ୍ଷା। ଏକ ଉଷ୍ମମଣ୍ଡଳୀୟ ଲାଭକାରୀ ଫସଲ ଭାବେ ନଡ଼ିଆର ଉତ୍ପତ୍ତି ଦକ୍ଷିଣ ପୂର୍ବ ଏସିଆ ମହାଦେଶରେ ହୋଇଥିବାର ଅନୁମାନ କରାଯାଇଛି। ଉତ୍ତର ପଶ୍ଚିମ ବଙ୍ଗ ଏବଂ ଉତ୍ତର ଉପକୂଳ ଓଡ଼ିଶା ତଥା ଉତ୍ତର ପଶ୍ଚିମବଙ୍ଗ ବଙ୍ଗୋପସାଗର ସଂଲଗ୍ନ ଅଞ୍ଚଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ 12 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱରର ରାଜଘାଟଠାରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ସେହିଭଳି ବୈତରଣୀ ଏବଂ ବ୍ରାହ୍ମଣୀ ନଦୀରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ଯାଜପୁର ଓ ଭଦ୍ରକ ଜିଲ୍ଲାର କେତେକ ଅଞ୍ଚଳ ବନ୍ୟା ପ୍ରଭାବିତ ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଦଶରଥପୁର ଏବଂ ବିଞ୍ଝାରପୁର ବ୍ଲକରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ଆଜି ପାଇଁ ଛୁଟି ଘୋଷଣା କରାଯାଇଛି। ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ଜଳଭଣ୍ଡାରରେ ବୃଦ୍ଧି ପାଉଥିବା ଜଳସ୍ତରକୁ ଦୃଷ୍ଟିରେ ରଖି ଯେକୌଣସି ସମୟରେ ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କରାଯିବ। ଏଥିପାଇଁ ନଦୀ ତଳିଆ ଅଞ୍ଚଳରେ ରହୁଥିବା ଜନସାଧାରଣଙ୍କୁ ସଚେତନ କରାଯାଉଛି। ନବରଙ୍ଗପୁର ଜିଲ୍ଲାରେ ତେନ୍ତୁଳିଖୁଣ୍ଟି, ନବରଙ୍ଗପୁର ଏବଂ ନନ୍ଦାହାଣ୍ଡି ବ୍ଲକରେ ଜଳସେଚନ ବିଭାଗ ପକ୍ଷରୁ ପ୍ରଚାର କାର୍ଯ୍ୟ ଜାରି ରହିଛି। ଆଜି ସକାଳ 6 ସୁଦ୍ଧା ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର 649.79 ମିଟର ରହିଛି। ଜଳଭଣ୍ଡାରର ସର୍ବାଧିକ ଜଳଧାରଣ କ୍ଷମତା ହେଉଛି 642 ମିଟର। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ସ୍ୱାସ୍ଥ୍ୟରେ ପ୍ରଚାର କରୁଛି ଆଲୋଚନା ଆମ ଶରୀର ପାଇଁ ସୁଷମ ଖାଦ୍ୟ। ଆଲୋଚକ ଡାକ୍ତର ଶ୍ରୀକାନ୍ତ ପଣ୍ଡା।
2: ମା ପେଟରୁ ଭ୍ରୂଣ ସଞ୍ଚାର ହେବା ଦିନଠୁ ଏ ମଣିଷ ଶରୀରଟା ମେସିନ ଭଳିଆ ଚାଲିଛି। ପ୍ରଥମରେ ମା ରକ୍ତରେ ବଞ୍ଚିଥିଲା, ଆଉ ପରେ ଜନ୍ମ ନେବା ପରେ ଖାଦ୍ୟ ହିଁ ତାକୁ ବଞ୍ଚେଇକି ରଖିଛି। ଆମର ଆଜି ଆଲୋଚ୍ୟ ବିଷୟ ହେଲା ସୁଷମ ଖାଦ୍ୟ, ସନ୍ତୁଳିତ ଖାଦ୍ୟ। ଆନନ୍ଦରେ ମଣିଷଟା କିଛି ପେଟ ଭିତରକୁ ନେଉଛି, ସେସବୁ ହଜମ ହେଉଛି, ସେଥିରୁ ଯାହା ଶକ୍ତି ମିଳିଲା ସେଇଥିରେ ସେ ଚଳୁଛି। ଏଇ ଖାଦ୍ୟଟାକୁ ଯଦି ଆମେ ଭାଙ୍ଗିଦେବା, ଏଥିରେ ଶ୍ୱେତସାର, ସ୍ନେହସାର, ପୁଷ୍ଟିସାର, ଭିଟାମିନ, ପାଣି, ମିନେରାଲ ବା ଯାହାକୁ କହନ୍ତି ଖଣିଜ ପଦାର୍ଥ, ଇଏ ସବୁ ମିଶିକି ପେଟ ଭିତରକୁ ନେଉଛୁ। ତା ମାନେ ଇଏ 6 ଯଦି ଭାଗମାପ ଠିକ୍ ଥିବ ଆମ ଶରୀରରେ ସେଗୁଡ଼ାକ କାମରେ ଲାଗିବ। ପୁଣି ମଣିଷଟାର ଗୋଟେ କାମ କରିବା ଶୈଳୀ ଅଛି, କିଏ ବେଶୀ କାମ କରୁଛି, କିଏ କମ୍ କାମ କରୁଛି। ତେଣୁ ମଣିଷଟା କେଉଁ ଅବସ୍ଥା, ସେ ଛୁଆ କି କିଶୋର କି ଯୁବକ କି ବୃଦ୍ଧ କି ଗର୍ଭବତୀ ମହିଳା ଜଣେ କି ସ୍ତନ୍ୟଯାତ୍ରୀ ମା ଜଣେ, ଇଏ ସମସ୍ତଙ୍କର ଶକ୍ତିଟା ଅଲଗା ଅଲଗା ଦରକାର। ଗୋଟେ ମୋଟାମୋଟି ସେମାନେ ହିସାବ କରି ଦେଖିଛନ୍ତି, ଜଣେ ଯୁବକ ବୟସର ଲୋକ ତାର ଗୋଟେ ଦୈନନ୍ଦିନ ଚୁପଚାପ ରହିକି ଯଦି ଘରେ ଖାଲି ବସେ ତାର ଯେତିକି ଶକ୍ତି ଦରକାର, ଇଂଲିଶରେ ତାକୁ କହୁଛନ୍ତି କ୍ୟାଲୋରି, 2200 କ୍ୟାଲୋରି ଦରକାର। ତା ମାନେ 2200 କ୍ୟାଲୋରି ତାର କୋଉଠୁ ଆସିବ, ନାଇଁ ଖାଦ୍ୟରୁ। ସେମାନେ କହିଛନ୍ତି ଏ ଶ୍ୱେତସାରଟା 60% ଏଇଥିରୁ ଶକ୍ତି ଦେବ। ତା ମାନେ ଆମ ଖାଦ୍ୟର 60% ହେବା ଦରକାର ଶ୍ୱେତସାର, 20% ହେବା ଦରକାର ପୁଷ୍ଟିସାର, ସେମିତି 15-20% ହେବା ଦରକାର ସ୍ନେହସାର। ଏମାନେ ମିଳନ୍ତି କୋଉଠୁ ଏଇସବୁ ଶ୍ୱେତସାର? ସେସବୁ ଆମର ଭାତରେ ଅଛି, ରୁଟିରେ ଅଛି, ଆଳୁ ସାରୁ ଗୁଡ଼ ଚିନି ଏଇଥିରୁ ଏସବୁ ଜିନିଷ ମିଳୁଛି। ସେମିତି ପୁଷ୍ଟିସାର ଯେତେ ପ୍ରକାର ଆଜ୍ଞା, ଡାଲି କିମ୍ବା ଶିମ୍ବ ବାଦାମ, ମଟର, ଝୁଡ଼ଙ୍ଗ, ସୋୟାବିନ, କ୍ଷୀର ଛେନା, ଆଉ ଯେଉଁମାନେ ଆମିଷ ଖାଦ୍ୟ ଖାଉଛନ୍ତି ଏସବୁରୁ ପୁଷ୍ଟିସାର ମିଳୁଛି। ଆଉ ସ୍ନେହସାର ମାନେ ଚର୍ବିଜାତୀୟ ଖାଦ୍ୟ, ତେଲ, ଘିଅ, ଛଣାଛଣି ଖାଦ୍ୟ, ଏସବୁ ହେଲା ସ୍ନେହସାର। ମୋଟ ଉପରେ ପୁଷ୍ଟିସାରଟା ଦେହକୁ ଗଢ଼େ, ଛୁଆ ଥିଲା ବଡ଼ ହେଲା, ଦେହଟା ଏତେ ବଡ଼ ହେଲା, ହାଡ଼ ତାର ଏତେ ଶକ୍ତ ହେଲା, ଏସବୁ ପୁଷ୍ଟିସାର କରୁଛି। ଶ୍ୱେତସାର ସାଙ୍ଗେ ସାଙ୍ଗେ ଶକ୍ତି ଯୋଗାଉଛି, ଆଉ ସ୍ନେହସାର ଚର୍ବିଜାତୀୟ ଜିନିଷ, ପାଟିକି ବଢ଼ିଆ ଲାଗେ କିନ୍ତୁ ଯେତିକି ଦରକାର ତାଠୁ ଅଧିକା ଖାଇଲେ କ୍ଷତି ହୁଏ। କାହାର ଲିଭରରେ ଚର୍ବି ଜମା ହେଇଗଲାଣି ତ କୋଉଠି ହାର୍ଟରେ କୋଲେଷ୍ଟ୍ରଲ ଜମା ହେଇକି ହାର୍ଟ ଆଟାକ୍ ହେଲାଣି। ସେଇଥିପାଇଁ ଆମେ ଆଲୋଚନା କରୁଛୁ ତାର ଗୋଟେ ସନ୍ତୁଳିତ ବା ସୁଷମ ଖାଦ୍ୟ, ପାଟିକୁ ଭଲ ଲାଗୁଥିବ ଆଉ ଦେହରେ ବି ସେଟା କ୍ଷତି କରୁନଥିବ। ତେଣୁ ଏଇ ସନ୍ତୁଳିତ ଆହାରକୁ ଆମେ ଗୋଟେ ମୋଟାମୋଟି ଦେଖିଲେ ଆମେ ସକାଳେ ଜଳଖିଆ ଖାଉଛୁ, ଦ୍ୱିପହରେ ଭାତ ତରକାରୀ ଖାଉଛୁ, ସନ୍ଧ୍ୟାବେଳେ ପୁଣି ଟିକେ ଜଳଖିଆ ଖାଉଛୁ, ରାତିରେ ପୁଣି ଭାତ

0: ତରକାରୀ ବା ରୁଟି ତରକାରୀ ଖାଉଛୁ। ତେଣୁ ଗୋଟେ ଭାତ ଥାଳି ବା ଜଳଖିଆ ଥାଳିକୁ ଆମେ ମୋଟ ପରେ ଦେଖିଲେ ଜଳଖିଆ ଥାଳିରେ କ'ଣ ଖାଉଛୁ? ଗାଁ ଗହଳିଠୁ ଆରମ୍ଭ କରି ସହର ବଜାର ପର୍ଯ୍ୟନ୍ତ ସେ ଚୁଡ଼ା ହଉ, ମୁଢ଼ି ହଉ, କ୍ଷୀର ହଉ, ତା ସାଙ୍ଗରେ ଟିକିଏ ବୁଟ ଗଜା କି ଗଜା ମୁଗ ଆଉ ଫଳ ଟିକିଏ, ଏସବୁ ଆମର ଜଳଖିଆରେ ଯାଉଛି, କ୍ଷୀର ଗ୍ଲାସେ ଜଳଖିଆରେ ଯାଉଛି। ବେସ୍ ଦ୍ୱିପହରକୁ ଆସନ୍ତୁ, ଯୋଉଟା ମେନ୍ ଥାଳି କ'ଣ କ'ଣ ସେଥିରେ ଥିବ ଥାଳିଟାକୁ ଯଦି ଆମେ ପ୍ରକୃତରେ ଦେଖିବା, ସୁନ୍ଦର ଚାଉଳରେ ଗୋଟେ ଭାତ ତିଆରି ହେଇଛି କିମ୍ବା ଗୋଟେ ଭଲ ରୁଟିଟେ ହେଇଛି, ସତେଜ ଡାଲି ଗୋଟେ ହେଇଛି, ସତେଜ ସଜ ପନିପରିବା ଏଇଥିରେ ଗୋଟେ ଭଲ ତରକାରୀ ହେଇଛି, ଭଜା ଟିକେ ହେଇଛି, ଟିକେ ତେଲ ପଡ଼ିଛି। ଗୋଟେ ଲୋକର ଦୁଇ ଚାମୁଚ ତେଲ ଦରକାର। ତେଣୁ ସ୍ନେହସାର ଆସିଗଲା, ପୁଷ୍ଟିସାର ଡାଲି ଆକାର ଆସିଗଲା, ମାଛ ମାଂସ ଅଣ୍ଡା ଆଦି ଖାଉଛନ୍ତି ଭଲ କଥା, ଏସବୁ ଆସିଗଲା ଖାଦ୍ୟ ପଦାର୍ଥର ତିନିଟା ମୁଖ୍ୟ ଉପାଦାନ। ଆଉ ଯୋଉ ଟିକେ ଟିକେ ରହିଲା ଭିଟାମିନ ଆମେ ଯାହା କହୁଛୁ, ସେଇ ପନିପରିବାରେ ଆଜ୍ଞା ଲୁଚିକି ଅଛି, ତା ଭିତରେ ଲବଣ ବି ଅଛି। ଆଉ ପାଣି ଦିନକୁ ଆଠ ଦଶ ଗ୍ଲାସ ମାନେ ହିସାବ କଲେ କେତେ ହବ, ଦୁଇ ଲିଟରରୁ ତିନି ଲିଟର ପାଣି, ବାସ୍ ଇଏ ଆମର ଖାଦ୍ୟ ହେଇଗଲା। ତେଣୁ ମୋଟ ଉପରେ ଆମେ ଯଦି ଦେଖିବା ଗୋଟେ ଖାଦ୍ୟଟା ଋତୁ ଉପଯୋଗୀ ହେଇଥିବ, କୋଉ ସମୟରେ କ'ଣ ମିଳୁଛି ସେଇ ଅନୁସାରେ ତରକାରୀ ପତ୍ର ଡାଲି ଭାତ ଖାଇଲେ କାମ ଶେଷ। ଆଉ ଗୋଟେ ତାକୁ ହିସାବ କରିକି କଣ୍ଟା ଭଳି ସେମିତି ଆଜ୍ଞା କିଛି ନାହିଁ। ଆପଣଙ୍କ ଦେହରେ କୋଉଟା ଯାଉଛି ସେଇଟା ହେଲା ଆପଣଙ୍କ ଖାଦ୍ୟ, ସେଇଟାକୁ ଆପଣଙ୍କ ପାଇଁ ସୁଷମ ଖାଦ୍ୟ କୁହାଯାଇପାରେ। ଏସବୁ ଯଦି ଆମେ ନ ମାନିବା, ଏତେ ବଡ଼ ମୂଲ୍ୟବାନ ଶରୀରଟା ବା ଶରୀରଟା ଆଦି ମେସିନ୍ ବୋଲି ଆମେ କହୁ, ଏଟା ଶୀଘ୍ର ଅଚଳ ହେଇଯିବ ଆଉ ସାରା ଜୀବନ ଆମେ ଖାଲି ରୋଗରେ ଘାଣ୍ଟି ହେଉଥିବା।
1: ଆମର ସ୍ୱାସ୍ଥ୍ୟରେ ଶୁଣିଥିଲେ ଆଲୋଚନା, ଆମ ଶରୀର ପାଇଁ ସୁଷମ ଖାଦ୍ୟ ଆଲୋଚକ ଥିଲେ ଡାକ୍ତର ଶ୍ରୀକାନ୍ତ ପଣ୍ଡା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ। ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆଜି ଜଳଶକ୍ତି ମନ୍ତ୍ରଣାଳୟର ଶିଖର ସମ୍ମିଳନୀର ଉଦ୍ଯାପନୀ ଅଧିବେଶନକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ। 2025-26 ଆର୍ଥିକ ବର୍ଷରେ ଭାରତ 1.8 ଲକ୍ଷ କୋଟି ଟଙ୍କାର ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କରିଥିବା ବିଭାଗୀୟ ମନ୍ତ୍ରୀଙ୍କ ସୂଚନା। ଆଜିଠାରୁ ତିନିଦିନିଆ ଭାରତ ଗସ୍ତରେ ଆସୁଛନ୍ତି ବେଲଜିୟମ ପ୍ରଧାନମନ୍ତ୍ରୀ। ନେପାଳରେ ପ୍ରଳୟଙ୍କରୀ ବନ୍ୟା ଜଳବାୟୁ ପରିବର୍ତ୍ତନ ଲାଗି ହୋଇଥିବା କହିଲେ ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ଶାହା। ଏବଂ ଆଫଗାନିସ୍ତାନ ବିପକ୍ଷରେ 3 ମ୍ୟାଚ୍ ବିଶିଷ୍ଟ T20 କ୍ରିକେଟ୍ ଶୃଙ୍ଖଳା ପାଇଁ 15 ଜଣିଆ ଭାରତୀୟ ଦଳ ଘୋଷିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜଳଶକ୍ତି ମନ୍ତ୍ରଣାଳୟର ବିଭାଗୀୟ ସମ୍ମିଳନୀର ଉଦ୍ଯାପନୀ ଅଧିବେଶନରେ ସମ୍ବୋଧନ କରିବେ। ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ଦୁଇଦିନିଆ ସମ୍ମିଳନୀ ହେଉଛି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପରିକଳ୍ପିତ ବିଭାଗୀୟ ସ୍ତରୀୟ ଶିଖର ସମ୍ମିଳନୀର ପ୍ରଥମ ପର୍ଯ୍ୟାୟ। ଟିମ୍ ଇଣ୍ଡିଆ ମନୋଭାବକୁ ସୁଦୃଢ଼ କରିବା, ସହଯୋଗୀ ସଂଘୀୟ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ସହିତ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଘନିଷ୍ଠ ସହଯୋଗ ଦ୍ୱାରା ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଉପରେ ସାମୂହିକ ଦାୟିତ୍ୱ ବୃଦ୍ଧି କରି ସମୟାନୁବର୍ତ୍ତୀ ସମାଧାନ କରିବା ହେଉଛି ଏହି ସମ୍ମିଳନୀର ଉଦ୍ଦେଶ୍ୟ। ଏହି ଶିଖର ସମ୍ମିଳନୀରେ 4 ପ୍ରମୁଖ କ୍ଷେତ୍ର ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ସେଗୁଡ଼ିକ ହେଲା ଜଳ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ସମୟାନୁବର୍ତ୍ତୀ କାର୍ଯ୍ୟାନ୍ୱୟନ, ଜଳ ସଞ୍ଚୟ ଜନଭାଗିଦାରୀ କ୍ୟାଚ୍ ଦ ରେନ୍, ପାନୀୟ ଜଳ ଉତ୍ସର ସ୍ଥାୟୀ ବ୍ୟବସ୍ଥା ଏବଂ ଜଳଜୀବନ ମିଶନ 2.0 ଅଧୀନରେ ଗ୍ରାମୀଣ ପାନୀୟ ଜଳ ଯୋଗାଣ ଯୋଜନାର ପରିଚାଳନା ଓ ରକ୍ଷଣାବେକ୍ଷଣ। ଆଜିର ଏହି ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରାଜନୈତିକ ନେତୃବୃନ୍ଦ ଓ ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଏହିସବୁ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। 2025-26 ଆର୍ଥିକ ବର୍ଷରେ ଭାରତ ପ୍ରାୟ 1.8 ଲକ୍ଷ କୋଟି ଟଙ୍କା ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କରିଛି। ସେଥିମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ କାର୍ଯ୍ୟରତ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର 1.29 କୋଟି ଟଙ୍କା ଅବଦାନ ରହିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୂଚନା ଦେଇଛନ୍ତି। ଗତକାଲି ନୂଆଦିଲ୍ଲୀଠାରେ 16 ପ୍ରତିରକ୍ଷା ରାଷ୍ଟ୍ରାୟତ୍ତ ଉଦ୍ୟୋଗର ବାର୍ଷିକ ପ୍ରଦର୍ଶନୀ ସମୀକ୍ଷା କରିବା ଅବସରରେ ଶ୍ରୀ ସିଂ ଏହା କହିଛନ୍ତି। ଏହି ସଫଳତା ଏକ ଆତ୍ମନିର୍ଭର ପ୍ରତିରକ୍ଷା ଶିଳ୍ପ ଭିତ୍ତିଭୂମି ନିର୍ମାଣ କରିବା ଦିଗରେ ଦେଶର ଉଲ୍ଲେଖନୀୟ ପ୍ରଗତିର ପ୍ରତିଫଳନ ବୋଲି ପ୍ରତିରକ୍ଷା ମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ପ୍ରତିରକ୍ଷା ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର ଅଗ୍ରଗତି କେବଳ ଅର୍ଥନୈତିକ ବା ଶିଳ୍ପଭିତ୍ତିକ ଆବଶ୍ୟକତା ନୁହେଁ, ବରଂ ଏହା ଜାତୀୟ ସୁରକ୍ଷା ଦିଗରେ ଅନେକ ଗୁରୁତ୍ୱପୂର୍ଣ୍ଣ। ପ୍ରତିରକ୍ଷା ସାମଗ୍ରୀଗୁଡ଼ିକର ସମୟାନୁବର୍ତ୍ତୀ ଯୋଗାଣ

ଆମଦାନୀ ଉପରେ ନିର୍ଭରତା ହ୍ରାସ କରିବା, ଗବେଷଣା ଓ ବିକାଶକୁ ବୈଷୟିକ ଜ୍ଞାନକୌଶଳ ନେତୃତ୍ୱରେ ରୂପାନ୍ତରୀକରଣ, ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀକୁ ଏକ ନୂତନ ସ୍ତରକୁ ନେବା, ଏ କ୍ଷେତ୍ରରେ କାର୍ଯ୍ୟରତ ଷ୍ଟାର୍ଟଅପ୍ ଓ ଏମ୍ଏସ୍ଏମ୍ଇଗୁଡ଼ିକୁ ସହାୟତା ପ୍ରଦାନ କରିବା ସହିତ ବିଶ୍ୱସ୍ତରୀୟ ମାନକ ବଜାୟ ରଖିବା ଉପରେ ପ୍ରତିରକ୍ଷା ମନ୍ତ୍ରୀ ଏହି ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜି ଛତିଶଗଡ଼ର ରାୟପୁର ଗସ୍ତ କରିବେ। ଏହି ଗସ୍ତ ଅବସରରେ ସେଠାରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ରାୟପୁରର ତୃତୀୟ ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି ଯୋଗଦେବେ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଗତକାଲି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ବିଶେଷକରି ଦେଶବ୍ୟାପୀ ଚିହ୍ନଟ କରାଯାଇଥିବା 100 ଜିଲ୍ଲାରେ ଏହି ଯୋଜନାର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବା, ଏହି ଅଧୀନରେ ଥିବା ଅନ୍ୟାନ୍ୟ ଯୋଜନାଗୁଡ଼ିକର ଏକତ୍ର କାର୍ଯ୍ୟକାରିତା ଏବଂ ଜିଲ୍ଲାସ୍ତରରେ ଚାଷୀମାନଙ୍କ ପ୍ରଦର୍ଶନରେ ଉନ୍ନତ ଆଣିବା ଆଦି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାରେ ମୁଖ୍ୟତଃ 6 କୃଷି ସମ୍ପର୍କିତ ପ୍ରସଙ୍ଗ ଉପରେ ପ୍ରାଧାନ୍ୟ ଦିଆଯାଇଛି। ସେଗୁଡ଼ିକ ହେଲା କୃଷି ଉତ୍ପାଦନ ବୃଦ୍ଧି କରିବା, ଶସ୍ୟ ବିବିଧକରଣକୁ ପ୍ରୋତ୍ସାହନ ଦେବା ସହିତ ଏକ ସ୍ଥାୟୀ କୃଷି ପଦ୍ଧତି ଆପଣାଇବା, ଅମଳ ପରବର୍ତ୍ତୀ ସଂରକ୍ଷଣ କ୍ଷମତା ବୃଦ୍ଧି କରିବା, ଜଳସେଚନ ଭିତ୍ତିଭୂମିକୁ ସୁଦୃଢ଼ କରିବା, ସ୍ୱଳ୍ପ ମିଆଦୀ ଓ ଦୀର୍ଘସୂତ୍ରୀ କୃଷି ଋଣ ଉପଲବ୍ଧ କରାଇବା ଏବଂ ଯୋଗାଣ ସେବା ଓ ଶାସନ ବ୍ୟବସ୍ଥାରେ ଉନ୍ନତି କରିବା। ଏ ସମ୍ପର୍କରେ ସୂଚନା ଦେଇ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ କହିଛି 11 ମନ୍ତ୍ରଣାଳୟ ଏବଂ ବିଭାଗର 36 କେନ୍ଦ୍ରୀୟ ଯୋଜନା ସହିତ ବିଭିନ୍ନ ରାଜ୍ୟ ସରକାରଙ୍କ ଯୋଜନାଗୁଡ଼ିକୁ ଏକତ୍ରୀକରଣ କରି ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାରେ କାର୍ଯ୍ୟକାରୀ କରାଯାଇଥାଏ। ଏହି ଯୋଜନା ଗତବର୍ଷ କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଅନୁମୋଦିତ ହେବା ପରେ 2025 ଅକ୍ଟୋବର 11 ଶୁଭାରମ୍ଭ କରାଯାଇଥିଲା। ଗତକାଲିର ବୈଠକରେ କୃଷିମନ୍ତ୍ରୀ ଶ୍ରୀ ଚୌହାନ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନାର ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରିଛନ୍ତି। ଏକ ବିକଶିତ ଭାରତ ଗଠନ ଦିଗରେ ମରୁଡ଼ିମୁକ୍ତ ଦେଶ ଲକ୍ଷ୍ୟ ହାସଲ କରିବା କ୍ଷେତ୍ରରେ ଜଳଛାୟା ସୁପରିଚାଳନାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କୃଷିମନ୍ତ୍ରୀ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର ଆଜିଠାରୁ 3 ଭାରତ ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ଅବସରରେ ସେ ତାଙ୍କ ଭାରତୀୟ ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କ ସହିତ ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ଦ୍ୱିପକ୍ଷ, ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ଏହାଛଡ଼ା ବେଲଜିୟମ ପ୍ରଧାନମନ୍ତ୍ରୀ ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ପରିପ୍ରେକ୍ଷୀରେ ଆୟୋଜିତ ହେବାକୁ ଥିବା ଏକ ବ୍ୟବସାୟିକ ସମାରୋହରେ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ୱେଭର ମୁମ୍ବାଇ ଗସ୍ତ କରି ହୀରା, ଗମନାଗମନ ଓ ବନ୍ଦର ସମେତ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟରତ ବିଭିନ୍ନ ପକ୍ଷଙ୍କ ସହିତ ଆଲୋଚନା କରିବେ। ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ପ୍ରଧାନମନ୍ତ୍ରୀ ୱେଭରଙ୍କ ଗସ୍ତ ଦ୍ୱାରା ଭାରତ ବେଲଜିୟମ ଭାଗିଦାରୀକୁ ଅଧିକ ସଶକ୍ତ କରିବାର ସୁଯୋଗ ସୃଷ୍ଟି ହୋଇଛି। ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଓ ପୁଞ୍ଜିନିବେଶ, ପ୍ରତିରକ୍ଷା ଓ ସୁରକ୍ଷା, ବୈଷୟିକ ଜ୍ଞାନକୌଶଳ, ଅକ୍ଷୟ ଶକ୍ତି, ସଂଯୋଗୀକରଣ ଓ ଜନସମ୍ପର୍କ ସମେତ ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ବୃଦ୍ଧି କରିବାରେ ସହାୟକ ହେବ। ଏହାଛଡ଼ା ଭାରତ ୟୁରୋପୀୟ ସଂଘ ଏବଂ ଭାରତ ୟୁରୋପ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ଓ ଭାଗିଦାରୀକୁ ସଶକ୍ତ କରିବା ଦିଗରେ ମଧ୍ୟ ବେଲଜିୟମ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସହାୟକ ହେବ ବୋଲି ମନ୍ତ୍ରଣାଳୟ କହିଛି। ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୂଷ ଗୋୟଲ ନୂଆଦିଲ୍ଲୀଠାରେ ଜର୍ମାନର ପରିବେଶ, ଜଳବାୟୁ ପରିବର୍ତ୍ତନ ଓ ଆଣବିକ ସୁରକ୍ଷା ମନ୍ତ୍ରୀ କାଷ୍ଟେର ସ୍ନିଡରଙ୍କୁ ଭେଟିଛନ୍ତି। ଏହି ଅବସରରେ ଉଭୟ ନେତା ଅର୍ଥନୀତି, ବର୍ଜ୍ୟବସ୍ତୁ ପରିଚାଳନା, ଅକ୍ଷୟ ଶକ୍ତି, ସ୍ୱଚ୍ଛ ଶକ୍ତି ଲାଗି ବୈଷୟିକ ଜ୍ଞାନକୌଶଳ ଓ ସ୍ଥାୟୀ ସମାଧାନ ଆଦି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୋୟଲ କହିଛନ୍ତି, ଜଳବାୟୁ ପରିବର୍ତ୍ତନ ଏବଂ ନବସୃଜନ କ୍ଷେତ୍ରରେ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଦିଗରେ ଭାରତ ଜର୍ମାନ ପ୍ରତିବଦ୍ଧତା ଜାହିର କରିଛନ୍ତି। ଏକ ନିରନ୍ତର ଭବିଷ୍ୟତ ଗଠନ ଦିଗରେ ଭାଗିଦାରୀ ଦାୟିତ୍ୱ, ଆପୋଷ ବିଶ୍ୱାସ ଓ ବୈଷୟିକ ଜ୍ଞାନକୌଶଳ ହେଉଛି ଉଭୟ ଦେଶର ଭାଗିଦାରୀର ଭିତ୍ତିଭୂମି ବୋଲି ଶ୍ରୀ ଗୋୟଲ କହିଛନ୍ତି। ତିବତ ସୀମାବର୍ତ୍ତୀ ଭୋଟେକୋଶୀ ନଦୀ ନେଇ ରାସୁଆ ମଧ୍ୟରେ ଗତ ସପ୍ତାହରେ ପ୍ରବେଶ କରିଥିବା ପ୍ରଳୟଙ୍କରୀ ବନ୍ୟା ଜଳବାୟୁ ପରିବର୍ତ୍ତନ ଲାଗି ହୋଇଛି ବୋଲି ନେପାଳ ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ଶାହା କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଶାହା କହିଛନ୍ତି, ହିମାଳୟ ଅଞ୍ଚଳରେ ତାପମାତ୍ରା 1.8 ବୃଦ୍ଧି ପାଇଥିବା ଯୋଗୁଁ ଜଳବାୟୁ ପରିବର୍ତ୍ତନ ଲାଗି ଏହି ବିପର୍ଯ୍ୟୟ ଘଟିଛି। ତେବେ ଜଳବାୟୁ ପରିବର୍ତ୍ତନ ବିଶ୍ୱସ୍ତରରେ ଏକ ସମସ୍ୟା ଏବଂ ଏହି ବିପର୍ଯ୍ୟୟର ସଫଳ ମୁକାବିଲା ଲାଗି ବିଶ୍ୱର ସମସ୍ତ ରାଷ୍ଟ୍ରଙ୍କର ଦାୟିତ୍ୱ ବୋଲି ସେ କହିଛନ୍ତି। ଗତମାସ 26 ତାରିଖରେ ଆସିଥିବା ଏହି ପ୍ରଳୟ

କରି ବନ୍ୟା ଯୋଗୁଁ 1000 ଉର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହେବା ସହିତ 583 ବିଦେଶୀ ଏବଂ 83 ଜଣ ସୁରକ୍ଷା କର୍ମୀଙ୍କ ସମେତ ପ୍ରାୟ 4000 ନିଖୋଜ ଥିବା ଜଣାପଡ଼ିଛି। ୟୁକ୍ରେନ୍ ଉପରେ ରୁଷ ପକ୍ଷରୁ କରାଯାଇଥିବା ସଦ୍ୟତମ ଆକ୍ରମଣରେ ଜଣେ ଭାରତୀୟଙ୍କ ସମେତ 12 ଜଣଙ୍କର ମୃତ୍ୟୁ ହୋଇଛି। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର ଜେଲେନ୍ସ୍କି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଡ୍ରୋନ୍ ଏବଂ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆକ୍ରମଣ ଯୋଗୁଁ ଅନେକ ସାଧାରଣ ଭିତ୍ତିଭୂମି ଓ ଆବାସିକ ଅଟ୍ଟାଳିକାଗୁଡ଼ିକ କ୍ଷତି ହୋଇଛି। ଏଥିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କର ପରିବାରବର୍ଗ ପ୍ରତି ରାଷ୍ଟ୍ରପତି ଜେଲେନ୍ସ୍କି ସମବେଦନା ଜଣାଇଛନ୍ତି। ୟୁକ୍ରେନ୍ସ୍ଥିତ ଭାରତୀୟ ଦୂତାବାସ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛି ମୃତ ଭାରତୀୟ ନାଗରିକଙ୍କର ପାର୍ଥିବ ଶରୀରକୁ ଯଥାଶୀଘ୍ର ଯେଭଳି ସ୍ୱଦେଶ ପଠାଯାଇପାରିବ ସେ ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି। ଦେଶରେ ପର୍ଯ୍ୟାପ୍ତ ପରିମାଣର ପିଆଜ ଉପଲବ୍ଧ ଅଛି ଏବଂ ଋତୁକାଳୀନ ମୂଲ୍ୟ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ କାନ୍ଦା ଏକ୍ସପ୍ରେସ୍ ଓ ସଡ଼କ ପରିବହନ ମାଧ୍ୟମରେ ବଫର୍ ଷ୍ଟକ୍ସର ଯୋଜନାବଦ୍ଧ ବଣ୍ଟନ ଆରମ୍ଭ କରାଯାଇଛି ବୋଲି ସରକାର କହିଛନ୍ତି। ପିଆଜର ବ୍ୟାପକ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ 30ରୁ ଅଧିକ ଟ୍ରକ୍ ସାହାଯ୍ୟରେ 19 ସହରରେ ଖୁଚୁରା ବଜାରକୁ ପିଆଜ ଯୋଗାଣ ହୋଇଛି। କ୍ରିକେଟ୍। ଆଫଗାନିସ୍ତାନ ବିପକ୍ଷରେ ଆସନ୍ତା 13 ତାରିଖରୁ ଆରମ୍ଭ ହେବାକୁ ଥିବା 3 ମ୍ୟାଚ୍ ବିଶିଷ୍ଟ T20 ଆନ୍ତର୍ଜାତିକ ସିରିଜ୍ ଲାଗି 15 ଜଣିଆ ଭାରତୀୟ କ୍ରିକେଟ୍ ଦଳ ଘୋଷଣା କରାଯାଇଛି। ଶ୍ରେୟସ୍ ଆୟରଙ୍କ ନେତୃତ୍ୱରେ ଗଠିତ ଏହି ଦଳରେ ତିଲକ ବର୍ମା ଉପ ଅଧିନାୟକ ଅଛନ୍ତି। ଅନ୍ୟ ଖେଳାଳିମାନେ ହେଲେ ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ସଞ୍ଜୁ ସାମସନ, ଇଶାନ କିଶନ, ଶିବମ ଦୁବେ, ନୀତିଶ କୁମାର ରେଡ୍ଡି, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ଯଶପ୍ରୀତ ବୁମ୍ରା, ଅର୍ଶଦୀପ ସିଂ ଏବଂ ହର୍ଷିତ ରାଣା। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ଆଜି ଜଳଶକ୍ତି ମନ୍ତ୍ରଣାଳୟର ଶିଖର ସମ୍ମିଳନୀର ଉଦ୍ଯାପନୀ ଅଧିବେଶନକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ। 2025-26 ଆର୍ଥିକ ବର୍ଷରେ ଭାରତ 1.8 ଲକ୍ଷ କୋଟି ଟଙ୍କାର ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କରିଥିବା ବିଭାଗୀୟ ମନ୍ତ୍ରୀଙ୍କ ସୂଚନା ଏବଂ ଆଜିଠାରୁ 3 ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ବେଲ୍ଜିୟମ୍ ପ୍ରଧାନମନ୍ତ୍ରୀ।

ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଆମ କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ ଯୋଗେ। ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ 7:25। ପ୍ରଚାର କରୁଛୁ ସାନ୍ତାଳୀ ଆଖଡ଼ା କାର୍ଯ୍ୟକ୍ରମ। ଉପସ୍ଥାପନା ମହେନ୍ଦ୍ରନାଥ ମୁର୍ମୁ ଏବଂ ପଦ୍ମିନୀ ହାଁସଦା।

ପ୍ରଚାର କଲୁ ସାନ୍ତାଳୀ ଆଖଳା କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ ମହେନ୍ଦ୍ରନାଥ ମୁର୍ମୁ ଏବଂ ପଦ୍ମିନୀ ହାଁସ୍ଦା। ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ଏକ ସୁଗମ ସଙ୍ଗୀତ, ଗାଇଛନ୍ତି କଣ୍ଠଶିଳ୍ପୀ ଶ୍ୱେତା ମିଶ୍ର, ଗୀତ ରଚନା ବିଜୟ ମଲ୍ଲିକ।

0: ଆକାଶବାଣୀ ବାରିପଦାର ଆପଣମାନଙ୍କ ଅନୁରୋଧକୁ ନେଇ ବିଶେଷ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ବାରିପଦା ପରିସରକୁ ସମସ୍ତଙ୍କୁ ସ୍ୱାଗତ କରୁଛୁ। ଶ୍ରୋତା ବନ୍ଧୁ ନମସ୍କାର, ଆସନ୍ତୁ କଥା ହେବା ଓ ଅନୁରୋଧର ଗୀତ ଶୁଣିବା।
1: ହେଲୋ,
2: ଆଜ୍ଞା ନମସ୍କାର।
1: ନମସ୍କାର, ପରିଚୟ ଦିଅନ୍ତୁ ଆପଣଙ୍କର, କିଏ କହୁଛନ୍ତି? ଆଚ୍ଛା ନରେନ୍ଦ୍ର ଭାଇ, କେମିତି ଅଛନ୍ତି ଆପଣ?
2: ଭଲ ଅଛି।
1: ଆପଣଙ୍କର କଣ ସବୁ ଚାଲିଛି? ରାକ୍ଷୀ ପୂର୍ଣ୍ଣିମା ତ ଗଲା, ପୁଣି ଗଣେଶ ପୂଜା ଆଗକୁ ଆସୁଛି, ଆଉ ଗଣେଶ ପୂଜା ପରେ ସାଧାରଣତଃ ଆମର ଓଡ଼ିଆ ଜାତିର ବିଭିନ୍ନ ପ୍ରକାର ପର୍ବ ଅଛି। ବାର ମାସରେ ତେର ପର୍ବ, ଶାରଦୀୟ ପୂଜା ଆରମ୍ଭ ହୋଇଯିବ ତାପରେ ପରେ, କିନ୍ତୁ କୁହନ୍ତୁ କଣ ସବୁ ଆପଣଙ୍କର ଗଣେଶ ପୂଜା ପାଇଁ କେମିତି ସବୁ ପ୍ରସ୍ତୁତି କରୁଛନ୍ତି?
2: ଗଣେଶ ପୂଜା ପ୍ରସ୍ତୁତି ଚାଲିଛି, ମୂର୍ତ୍ତି ଗଢ଼ା ଚାଲିଛି।
1: ଆଚ୍ଛା, ଆପଣଙ୍କର ଯୋଉ ଆଠଗଡ଼ ଅଞ୍ଚଳରେ ସେପଟେ କେମିତି ସବୁ ପାଳନ କରନ୍ତି ସ୍କୁଲ ପିଲାମାନେ?
2: ଗଣେଶ ପୂଜା ଭଲ ଧୁମଧାମରେ କରନ୍ତି।
1: କୁହନ୍ତୁ ତେବେ ନରେନ୍ଦ୍ର ଭାଇ, କଣ ଶୁଣେଇବା ହେଲୋ ବାରିପଦା କାର୍ଯ୍ୟକ୍ରମରୁ?
2: ଆଜି ଶୁଣା ହବ ପ୍ରଣବ ପଟ୍ଟନାୟକ ତ ଚାଲିଗଲେ, ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ମୁଁ ତ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି ତାଙ୍କୁ। ମା ତୁମେ ଜଗତର ସାହାବର ସାରଥି ଚଳେ।
1: କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
2: ଆପଣ କେନ୍ଦ୍ର ଯେତେ ସବୁ ଷ୍ଟାଫ ସମସ୍ତଙ୍କୁ, ଆଉ ବୃନ୍ଦାବନ ରାଉଳ, ଲାବଣ୍ୟ ବେହେରା, ରବୀନ୍ଦ୍ରନାଥ ମେହେର, ଲକ୍ଷ୍ମୀନାରାୟଣ ବାଘ, ମୁନା ପଣ୍ଡା, ଆଉ ଯେତେ ସବୁ ଶୁଣୁଛନ୍ତି ସମସ୍ତେ,
1: ତା ସହିତ ପ୍ରଣବ ପଟ୍ଟନାୟକ
2: ସରର ଯାଦୁକର ପରା, ସେ ତାଙ୍କ ସ୍ୱର ଏପରି ଭାବରେ ବୋଲୁଥିବେ ଜାଣିପାରିବନି ତାଙ୍କ କଣ୍ଠଟା।
1: ନିଶ୍ଚିତ ଭାବରେ ଠିକ ଅଛି। ତେବେ ନରେନ୍ଦ୍ର ଭାଇ, ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ ଏବଂ ସ୍ୱର୍ଗତ ପ୍ରଣବ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଆମେ ଉତ୍ସର୍ଗ କରୁଛୁ। ଧନ୍ୟବାଦ।
2: ନମସ୍କାର।
1: ନମସ୍କାର।

0: ହ୍ୟାଲୋ
1: ଆଜ୍ଞା ନମସ୍କାର।
0: ନମସ୍କାର,
1: ଲକ୍ଷ୍ମୀ ନାରାୟଣ ଭାଇ କେମିତି ଅଛନ୍ତି କୁହନ୍ତୁ। ଆଚ୍ଛା, ଜ୍ୱର ହଉଛି, ଆପଣ ଡାକ୍ତରଙ୍କ ପରାମର୍ଶ ନେବା ଦରକାର। ତେବେ ଆପଣଙ୍କର ଆଉ କଣ ସବୁ ପରିବେଶ କେମିତି, ଆପଣଙ୍କର ବର୍ଷା ଠିକ ଭାବରେ ହଉଛି ନା ନାହିଁ? ଆପଣଙ୍କର ଯୋଉ ଚାଷ କରିଥିଲେ ସେ ଚାଷବାସ ଠିକ ଭାବରେ ହଉଛି? ନୂଆଖାଇ ପୂର୍ବରୁ ଆପଣଙ୍କର ଧାନ ଅମଳ କରିପାରିବେ ଭାବୁଛନ୍ତି?

0: ନୂଆଖାଇ ମଧ୍ୟ ପାଖେ ଆସିଲାନି, ପ୍ରସ୍ତୁତି ଆପଣଙ୍କର ଘରେ ଘରେ ଚାଲିଥିବ ପଶ୍ଚିମ ଓଡ଼ିଶାରେ? କୁହନ୍ତୁ ତେବେ କଣ ଶୁଣେଇବା ହେଲା ବାରିପଦ କାର୍ଯ୍ୟକ୍ରମରୁ? ଆଚ୍ଛା, କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି କୁହନ୍ତୁ? ଠିକ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ, ଧନ୍ୟବାଦ।
1: ନମସ୍କାର ଆଜ୍ଞା।
0: ନମସ୍କାର।

0: हॅलो,
1: हॅलो सर, नमस्कार,
0: नमस्कार.
1: गुड मॉर्निंग.
0: सकाळ शुभेच्छा.
1: रक्षाबंधन तर गला
0: अच्छा.
1: आणि इंडिपेंडन्स डे बी गला. एबे आसुची कुमार पूर्णिमा आसुची, तापरे गणेश पूजा आसुची, जन्माष्टमी आसुची, नवरात्री आसुची, खाली पावन
0: ଗଣେଶ ପୂଜା ପାଖରୁ ସବୁ ଆରମ୍ଭ ହେଇଯିବ.
1: ସବୁ ଆରମ୍ଭ ହେଇଯିବ. ଆମେ ପ୍ରାଉଡ୍ କରୁଛେ ଆମ ନିଜକୁ, କାହିଁକି ଯେ 12 ମାସରେ 13 ପର୍ବ ଏଇଟା କେବଳ ଆମ ଓଡ଼ିଶାରେ ହିଁ ହୁଏ.
0: ହଁ ହଁ ହଁ
1: ଓକେ. ସୋ ୱାନ୍ ସେକେଣ୍ଡ, ନମସ୍କାର. ହାଇ ଏଭ୍ରିୱାନ୍, ହ୍ୟାଲୋ ବାରିପଦା, ଦିସ୍ ଇଜ୍ ମାମା ମିଶ୍ର ଆଣ୍ଡ୍ ଆଇ ଏମ୍ ଫ୍ରମ୍ ଭୁବନେଶ୍ୱର. ମୋର ଗୋଟେ ଯେମିତି ଏଫ୍ଏମ୍ ଗୋଟେ ପରିବାର, ମୋ ନିଜ ପରିବାର ଆଉ ମୋ ସାଇ ବାବା ଗୋଟେ ପରିବାର. ମୁଁ ପୁନଃ ଆସିଲା ମାନେ ସିଲି ଯେମିତି ହେଲେ ଆସିବି.
0: ତେବେ ଆପଣ ବୁଲାବୁଲି କରିବା ପାଇଁ ବହୁତ ଭଲ ପାଆନ୍ତି ମାମା ଭଉଣୀ?
1: ବୁଲାବୁଲି କରୁଛି, ଆଡଭେଞ୍ଚର ନକଲେ ମୁଁ ସମସ୍ତଙ୍କୁ କହିବି କେମିତି କୁଆଡେ ଯାଇଛି, କଣ କରୁଛି, ଏଇ ଜାଗାକୁ ଯାଆନ୍ତୁ, ଆଉ ନିଜେ ଖୁସି ରହିବା ପାଇଁ ବି. ତାର ଡାଏରୀ କହିବି?
0: ନିଶ୍ଚିତ କୁହନ୍ତୁ.
1: ପ୍ୟାର ଦିଲରେ ଦିମାଗ ନାହିଁ, ପ୍ୟାର

0: ଶ୍ରୋତାମାନେ ମଧ୍ୟ ଆପଣ କଥା ଯେଉଁ କଥା ଦେଇଥିଲେ ସେଇଟା ମନେ ରଖିଥିବେ, ସେଇଟା ହେଉଛି ଯେ ମୁଁ ଅଭ୍ୟାସ କରିକି ଗୀତଟା ମୁଁ ଶୁଣେଇବି, ଗୀତ ଗାଇବି, କିନ୍ତୁ ବର୍ତ୍ତମାନ
1: ଠିକ ଅଛି ଗାଇଦେବି, ଓକେ ଲାଷ୍ଟ ମେଡ ଗାଇଦେବି, ଥ୍ୟାଙ୍କ ୟୁ। ମତେ ଲାଗୁଛି ମୁଁ ଯେତିକି ଆପଣମାନଙ୍କୁ ଭଲ ପାଉଛି, ରେସ୍ପେକ୍ଟ କରୁଛି, ଆପଣମାନେ ବି ଭଲ ପାଉଛନ୍ତି
0: ନିଶ୍ଚିତ ଭାବରେ।
1: ତ ସେଥିପାଇଁ ମୁଁ ଗୋଟେ ଗୋଟେ ସାଙ୍ଗମାନଙ୍କୁ ବି ଆଗରେ ଯୋଡ଼ି ହେଉଛି, ମୁଁ ବାରିପଦା ବହୁତ ଭଲ, କିଛିରେ ଫୋନ ଲାଗିଯାଉଛି, ଗୀତ ପୁରା ବାଜିଯାଉଛି, ପ୍ଲିଜ ଫୋନ କର।
2: ତୁମେ ମୋ ଗୁଣର ଖିଆଲି ଛୁଆ, ତୁମେ ମୋ ଗୁଣର କାଚ କାଚ ମନ।

0: ବହୁତ ବଢିଆ। ହେଇତ ଗଲା। ଆଉ କୁହନ୍ତୁ ତେବେ କଣ ଶୁଣେଇବ ହେଲୋ ବାରିପଦା କାର୍ଯ୍ୟକ୍ରମରୁ? ନିଶ୍ଚିତ ନିଶ୍ଚିତ ଭାବରେ
1: ଠିକ ଅଛି। ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ।
2: ଥ୍ୟାଙ୍କ ୟୁ।

0: ହ୍ୟାଲୋ
1: ହ୍ୟାଲୋ ସାର୍, ନମସ୍କାର ସାର୍।
0: ନମସ୍କାର
1: ସାର୍, ମୁଁ ତ୍ରିନାଥ କହୁଥିଲି ଭୈରବଙ୍କ ବୈଶିଙ୍ଗା ଭାଇରୁ।
0: ଏବେ କ'ଣ ସବୁ ଚାଲିଛି ତ୍ରିନାଥ ଭାଇ?
1: ଆଚ୍ଛା
0: ଆଚ୍ଛା, ହଁ ହଁ, ଆପଣ ମେଲୋଡି ପ୍ରୋଗ୍ରାମରେ କ'ଣ କରନ୍ତି?
1: ମୁଁ ସାର୍ ସିଙ୍ଗିଂ କରେ।
0: ଆଚ୍ଛା, ଗୀତ ଗାଆନ୍ତି? ତେବେ ଏମିତି ଚାଲିଛି। କୁହନ୍ତୁ କଣ ଶୁଣେଇବା ଆପଣଙ୍କୁ ହେଲୋ ବାରିପଦା କାର୍ଯ୍ୟକ୍ରମରୁ? କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ମୋ ଫ୍ରେଣ୍ଡ ଆଉ ଯୋଉମାନେ ଅଛନ୍ତି କି ଆମର ବାରିପଦାର, ଯୋଉମାନେ ହେଲୋ ବାରିପଦାକୁ ଶୁଣୁଥିବେ, ସମସ୍ତ ସାଥୀ ଶ୍ରୋତା ମାନଙ୍କୁ କରିବା ପାଇଁ ଚାହୁଁଛି।
0: ଆଚ୍ଛା, ଠିକ୍ ଅଛି। ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ।
1: ଓକେ ସାର୍, ଠିକ୍ ଅଛି, ଧନ୍ୟବାଦ ସାର୍।

0: ହ୍ୟାଲୋ
1: ସାର୍ ନମସ୍କାର, ମୁଁ ପଙ୍କଜ ମିଶ୍ର ଜୟପୁରରୁ କହୁଥିଲି ସାର୍।
0: କେମିତି ଅଛନ୍ତି ପଙ୍କଜ ଭାଇ?
1: ସାର୍ ମୁଁ ଭଲ ଅଛି, ବର୍ତ୍ତମାନ ତ ମୁଁ ଅଫିସରେ ଅଛି ସାର୍, ମୋ ଡ୍ୟୁଟି ଚାଲିଛି ବର୍ତ୍ତମାନ।
0: ଆଚ୍ଛା, ଆପଣଙ୍କ ଅଞ୍ଚଳରେ ବର୍ତ୍ତମାନ ପରିବେଶ କେମିତି, ଚାଷୀ ଭାଇମାନେ କ'ଣ ସବୁ କରୁଛନ୍ତି, ଆପଣଙ୍କର ମାହୋଲ କେମିତି, ଯେମିତିକି ରାକ୍ଷୀ ପୂର୍ଣ୍ଣିମା ଗଲା, ଗଣେଶ ପୂଜା ଆଗକୁ ଆସୁଛି, ଏବେ କ'ଣ ସବୁ ଜୟପୁରରେ ପରିବେଶ କେମିତି?
1: ଦେଖନ୍ତୁ ଜୟପୁରରେ ତ ଗୋଟେ ବଢିଆ ପରିବେଶ ହେଇଛି, ଦେଖନ୍ତୁ ତିନି ଚାରି ଦିନ ହେଲା ଲଗାଣ ବର୍ଷା ହେଇଥିଲା, ବର୍ତ୍ତମାନ ଆଉ ବର୍ଷା ନାହିଁ। ରାତି ବଢିଆ ପାଳନ ଆମେ କଲୁ, କୃଷ୍ଣ ଜନ୍ମାଷ୍ଟମୀ ଅଛି 4 ତାରିଖରେ, ତାପରେ ଅଛି 14 ତାରିଖରେ ଗଣେଶ ପୂଜା, ସେଇଟା ପାଇଁ ଚାରିଆଡେ ସବୁ ଗୋଟେ ପାର୍ବଣ ଗୋଟେ ମାହୋଲ ପ୍ରସ୍ତୁତି ସବୁ ଚାଲିଛି।
0: ଆଚ୍ଛା,
1: ଚାରିଆଡେ ଦେଖିବେ ବହୁତ ଜାଗାରେ ଆମର ଗଣେଶ ମୂର୍ତ୍ତି ସବୁ ମାନେ ଡିଫରେଣ୍ଟ ଡିଫରେଣ୍ଟ ସବୁ ଜରି ସବୁ ମାରିକି ସବୁ ଇଏ କରିକି ସବୁ ବନାଉଛନ୍ତି, ସବୁ ଠିକ ଠାକ ବଢିଆ ଚାଲିଛି ସବୁ।
0: ଗଣେଶ ପୂଜା ସବୁଆଡେ ମୂର୍ତ୍ତି ତିଆରି କରିକି ପିଲାମାନେ ବି କରନ୍ତି। କୁହନ୍ତୁ ତେବେ ପଙ୍କଜ ଭାଇ, କଣ ଶୁଣେଇବେ ଆପଣଙ୍କୁ ହେଲୋ ବାରିପଦା କାର୍ଯ୍ୟକ୍ରମରୁ?
1: ଆଜି ଦେଇଦିଅନ୍ତୁ ଫୁଲର କାଣ୍ଟେଷ୍ଟି ନେବାର, ଧୀରେ ଧୀରେ ଚାର୍କୁ ବଢା ନା ହେ ଏଇ ଗୀତଟା ଦେଇଦେବେ।
0: କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ସାର୍ ମୁଁ ଫାର୍ଷ୍ଟ ଆପଣଙ୍କୁ ଡେଡିକେଟ୍ କରୁଛି, ଆଉ ଶ୍ରୋତାମାନେ ଯୋଉମାନେ ହେଲେ ଚିତ୍ରସେନ ସମର, ମାଗୁ ପାତ୍ର, ତାପରେ
0: ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ ପଙ୍କଜ ଭାଇ, ଧନ୍ୟବାଦ।
1: ଧନ୍ୟବାଦ ସାର୍, ରହିଲି, ନମସ୍କାର।
0: ନମସ୍କାର।

0: ସମୟ ସଙ୍କେତ ଦେଲାଣି ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମକୁ ଆଜି ପାଇଁ ଏଇଠି ରଖିବା, କିନ୍ତୁ ମନେ ରଖିଥିବେ ପ୍ରତି ବୁଧବାର ଅପରାହ୍ନ 4 ସମୟକୁ ଆମ ଟେଲିଫୋନ୍ ନମ୍ବର 0679225415 ଅପେକ୍ଷାରେ ରହିଲି। ନମସ୍କାର।
1: ଶ୍ରୋତାଙ୍କ ହୃଦୟର ସ୍ୱର, ମନବୀଣାର ଝଙ୍କାର। ହ୍ୟାଲୋ ବରିପଦ, ହ୍ୟାଲୋ।

କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ଦିନ 12 ଆରମ୍ଭ କରୁଛୁ ଚହଲା କାର୍ଯ୍ୟକ୍ରମ ଆଜି ଏଥିରେ ପ୍ରସାର କରୁଛୁ ଖଞ୍ଜଣୀ ଭଜନ ଖଞ୍ଜଣୀ ଭଜନ ପରିବେଷଣ କରିଛନ୍ତି କେଦାର ଚନ୍ଦ୍ର ମାଝୀ ଏବଂ ସାଥୀ କଳାକାରମାନେ।

ଭାରତୀୟ ପରମ୍ପରାରେ ଦାନର ବେଶ ମହତ୍ଵ ରହିଛି, ଏଇ ଯେମିତି କନ୍ୟାଦାନ, ଅନ୍ନଦାନ, ଜଳଦାନ। ତେବେ ସମୟ ବଦଳିବା ସଙ୍ଗେ ସଙ୍ଗେ ଚିନ୍ତାଧାରାରେ ପରିବର୍ତ୍ତନ ଦାନର ପରିଭାଷାକୁ ପରିବ୍ୟାପ୍ତ କରିପାରିଛି। ଆଜିର ଆଧୁନିକ ଯୁଗରେ ରକ୍ତଦାନ, ଅଙ୍ଗଦାନ, ଚକ୍ଷୁଦାନକୁ ମଧ୍ୟ ବେଶ ଗୁରୁତ୍ୱ ଦିଆଯାଉଛି।

0: ଚକ୍ଷୁଦାନ ଦ୍ୱାରା କୌଣସି କାରଣରୁ ଦୃଷ୍ଟିଶକ୍ତି ହରାଇଥିବା ବ୍ୟକ୍ତିଟିଏ ପୁଣି ଥରେ ଏହି ଦୁନିଆକୁ ଦେଖିପାରିବ। ଏ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ସହିତ ଚକ୍ଷୁଦାନକୁ ପ୍ରୋତ୍ସାହିତ କରିବା ପାଇଁ ପାଳନ କରାଯାଉଛି ଜାତୀୟ ନେତ୍ରଦାନ ପକ୍ଷ। ଏହି ପରିପ୍ରେକ୍ଷୀରେ ଆସନ୍ତୁ ଶୁଣିବା ଚକ୍ଷୁଦାନ ସମ୍ପର୍କରେ ଚକ୍ଷୁ ବିଶେଷଜ୍ଞ ଡାକ୍ତର ରୀତା ଦାସଙ୍କ ସହ ଆଲୋଚନା। ତାଙ୍କ ସହିତ ଆଲୋଚନାରେ ଅଛନ୍ତି ହରପ୍ରିୟା ଦାସ।
1: ତାଙ୍କୁ ପ୍ରଥମେ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଇବା। ଆଜ୍ଞା ନମସ୍କାର।
2: ନମସ୍କାର।
1: ଆମେ ଜାଣିଛୁ ଯେ ବିଭିନ୍ନ କାରଣରୁ ପ୍ରତିବର୍ଷ ସାରା ବିଶ୍ୱରେ ଅନେକ ଲୋକ ଦୃଷ୍ଟିଶକ୍ତି ହରାଇଥାନ୍ତି ବା ଭଲ ହେଇ ନ ପାରିବା ପରି ଚକ୍ଷୁ ରୋଗରେ ପୀଡ଼ିତ ହୁଅନ୍ତି। ଏହି ସମସ୍ୟାର ଦୂରୀକରଣ ପାଇଁ ଅଗଷ୍ଟ 25 ତାରିଖ ଠାରୁ ସେପ୍ଟେମ୍ବର 8 ତାରିଖ ପର୍ଯ୍ୟନ୍ତ ଆମେ ଲୋକମାନଙ୍କୁ ସଚେତନ କରାଇବା ପାଇଁ ଜାତୀୟ ନେତ୍ରଦାନ ପକ୍ଷ ଭାବରେ ପାଳନ କରିଆସୁଛୁ। ତେବେ ଏଇ ଯୋଉ ଜାତୀୟ ଚକ୍ଷୁଦାନ ପକ୍ଷ କେବେଠାରୁ ପାଳନ କରାଯାଇ ଆସୁଛି?
2: ଆପଣ ଯେମିତି କହିଲେ ଏଇଟା ପ୍ରତିବର୍ଷ ଆମର 25 ଅଗଷ୍ଟରୁ ନେଇକରି 8 ସେପ୍ଟେମ୍ବର ପର୍ଯ୍ୟନ୍ତ ପାଳନ କରାହଉଛି। ଆଉ ଏଇଟା ଆମର ଆରମ୍ଭ ହୋଇଥିଲା 1985 ବାଇ ମିନିଷ୍ଟ୍ରି ଅଫ୍ ହେଲ୍ଥ ଆଣ୍ଡ ଫ୍ୟାମିଲି ୱେଲ୍ଫେୟାର ଡିପାର୍ଟମେଣ୍ଟ ତରଫରୁ, ସେମାନଙ୍କ ତରଫରୁ ଏଇଟା ଆମର ପାଳନ କରାଯାଉଛି। ଆର ପ୍ରଥମ ଉଦ୍ଦେଶ୍ୟ ହେଲା ଲୋକଙ୍କୁ ସଚେତନ କରାଇବା ଆଇ ଡୋନେସନ ପାଇଁ।
1: ଆଜ୍ଞା।
2: ସୋ ଦେଟ୍ ଆମେ ଲୋକଙ୍କୁ ଆୱେର୍ କରାଇବା ଆଣ୍ଡ ସେମାନଙ୍କର ସଚେତନତା ବୃଦ୍ଧି କରିବା ପାଇଁ, ଅର୍ଥାତ୍ ଏଇଟା ଆମର ଉଦ୍ଦେଶ୍ୟ ହେଉଛି ଆମେ ପ୍ରତ୍ୟେକ ଜିନିଷକୁ ପରିଷ୍କାର ଭାବରେ ଦେଖିବା, ଏଇଟା ଆମର ଅଧିକାର। ଆଉ ଆମେ ପରିଷ୍କାର ଦେଖିବା ଦ୍ୱାରା ଆମେ ଯେକୌଣସି ଖରାପ ଜିନିଷରୁ ଆମେ ଦୂରେଇ ରହିପାରିବା, ଏଇଟା ମେନ୍ ମୋଟିଭ। କିନ୍ତୁ ପ୍ରଥମ ଉଦ୍ଦେଶ୍ୟ ହେଉଛି ଆମେ ଲୋକଙ୍କୁ ଆୱେର୍ କରାଇବା କେମିତି ଆମର ଆଖିର ଡୋନେସନଟା ବଢ଼ିବ।
1: ଆଜ୍ଞା। ସମସ୍ତଙ୍କର ଅଧିକାର ଯେହେତୁ ଗୋଟେ ଭଲ ଜିନିଷ ଦେଖିବା, ତେଣୁ ଯେଉଁମାନେ ନେତ୍ରହୀନ ହେଇଯାଉଛନ୍ତି କୌଣସି କାରଣବଶତଃ, କେମିତି ସେମାନେ ସକ୍ଷମ ହେବେ ଦେଖିବା ପାଇଁ, ସେଥିପାଇଁ ଅନ୍ୟମାନଙ୍କୁ ନେତ୍ରଦାନ କରିବାକୁ ଉତ୍ସାହିତ କରାଯାଉଛି।
2: ଆଜ୍ଞା।
1: ତେବେ ଏଇ ଯୋଉ ନେତ୍ରଦାନ କରିବା ସମୟରେ ପୁରା ସମ୍ପୂର୍ଣ୍ଣ ଚକ୍ଷୁ କେମିତି ଜଣେ ଦାନ କରିଥାଏ ନା ଚକ୍ଷୁର କୌଣସି ଅଂଶ ଦାନ କରିବାକୁ ହୁଏ?
2: ଆମର ଆଜ୍ଞା ଯୋଉଟା କହିଲେ ଆପଣ, ପୁରା ଚକ୍ଷୁ ଆମର ଦାନରେ ଦିଆଯାଏନି, ଚକ୍ଷୁ କଲେକ୍ସନ କରାଯାଏ, ପୁରା ଚକ୍ଷୁ ନିଆଯାଏ, କିମ୍ବା ଆମର ଚକ୍ଷୁର ପ୍ରଥମ ଭାଗ ଯୋଉଟା ଆମେ କହୁ କର୍ନିଆ ବା କଳା ଡୋଳା, ସେଟାକୁ ନିଆଯାଏ ଆଉ ସେଟାକୁ ଟ୍ରାନ୍ସପ୍ଲାଣ୍ଟ କରାଯାଏ ବା ପ୍ରତିରୋପଣ କରାଯାଏ। ଆମର ବହୁତ ଥର ପ୍ରଶ୍ନ ଲୋକମାନେ ପଚାରନ୍ତି, ପୁରା ଆଖି ଯେଉଁମାନଙ୍କର ଖରାପ ହେଇଯାଇଛି ଆମେ ଆଉ ଜଣେ ଆଖି ଡୋନେଟ୍ କଲେ ସେ ଠିକ ହେଇପାରିବେ କି? ସେମିତି ନୁହଁ, ପୁରା ଆଖି ଟ୍ରାନ୍ସପ୍ଲାଣ୍ଟ କରାଯାଏ ନାହିଁ, କିମ୍ବା ପୁରା ଆଖି ଟ୍ରାନ୍ସପ୍ଲାଣ୍ଟ କରିବା ସିଷ୍ଟମ ନାହିଁ। ଆମର ଖାଲି କଳା ଡୋଳାକୁ ପ୍ରତିରୋପଣ ବା ଟ୍ରାନ୍ସପ୍ଲାଣ୍ଟ କରାଯାଏ, ଯେଉଁଟାକି ଆଖିର ଫ୍ରଣ୍ଟ ଲେୟାର୍ଟା ଯେଉଁଟା ଥାଏ, ସେଟା ଆମ ଆଖିଟା 6 ଭାଗରୁ ଏଇଟା 1/6 ପୋର୍ସନ୍ ହେଉଛି କର୍ନିଆ ବା କଳା ଡୋଳା, ଯେଉଁଟାକି କ୍ଲିଅର ଥାଏ। ଆଉ ଯେଉଁ ଲୋକମାନଙ୍କର ଏଇଟା କୌଣସି ରୋଗ କାରଣରୁ ବା ମାଡ଼ ହେଇକିରି ବା ଜନ୍ମଗତ କିଛି କାରଣରୁ ଖରାପ ହେଇଥାଏ, ତାକୁ ଆମେ କ୍ଲିଅର କର୍ନିଆ ଦ୍ୱାରା ତାକୁ ଚେଞ୍ଜ କଲେ ସେମାନେ ଭଲ ଭାବରେ ଦେଖିପାରିବେ। ତେଣୁ ଏଇଟାକୁ ଆମେ କହୁ କର୍ନିଆ ଟ୍ରାନ୍ସପ୍ଲାଣ୍ଟେସନ ବା କଳା ଡୋଳା ପ୍ରତିରୋପଣ।
1: ଆଚ୍ଛା, ଜଣେ ଯଦି ଦାନ କରିବ ତେବେ ଚକ୍ଷୁ ଦାନ କରିବ, କିନ୍ତୁ ଆପଣ ଯେତେବେଳେ ପ୍ରତିରୋପଣ କରିବେ ସେତେବେଳେ କଳା ଡୋଳା କେବଳ ପ୍ରତିରୋପଣ କରିବେ। ତେବେ ଜଣେ ନେତ୍ରଦାନ କେତେବେଳେ କରିବ?
2: ଏଇଟା ଗୋଟେ ବଡ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଆପଣ ପଚାରିଲେ। ନେତ୍ରଦାନ ସବୁବେଳେ ମୃତ୍ୟୁ ପରେ କରାଯାଏ, ଜଣେ ଲୋକଙ୍କର ମୃତ୍ୟୁ ପରେ କର୍ନିଆ ପର୍ଟିକୁଲାରଲି ବହୁତ ଆମର ଅର୍ଗାନ ଡୋନେସନ ହେଉଛି, କିନ୍ତୁ କଳା ଡୋଳା ବା କର୍ନିଆଟା 6 ଘଣ୍ଟା ମଧ୍ୟରେ ଦାନ କଲେ ସେଇଟା ଆମର କାର୍ଯ୍ୟରେ ଲାଗିପାରିବ। ତେଣୁ ମୃତ୍ୟୁ ପରେ ହିଁ କଳା ଡୋଳା ଦାନ କରାହେଇପାରେ, କିନ୍ତୁ ବହୁତ ଥର ଆମ ଲୋକ ଇମୋସନାଲ ହେଇକିରି ନିଜର ଲୋକ ଯେତେବେଳେ କଳା ଡୋଳା ଜନିତ କାରଣରୁ ଦେଖି ନ ପାରୁଛନ୍ତି, ସେମାନେ କହନ୍ତି ମୋ ଆଖି ଦେଇଦେଲେ ମୋ ପୁଅ ବା ମୋ ଝିଅ ଦେଖିପାରିବେ କି? କିନ୍ତୁ ନାଇଁ, ବଞ୍ଚିଥିଲା ବେଳେ କର୍ନିଆ ଦାନ ଜଣେ କରିପାରିବେ ନାହିଁ। ଏଇଟା ୟୁଜୁଆଲି ମୃତ୍ୟୁ ପରେ କରାଯାଏ। ଆଉ ପ୍ରଥମ ଜିନିଷ ହେଉଛି ମୃତ୍ୟୁର 6 ଘଣ୍ଟା ମଧ୍ୟରେ କରିବାକୁ ପଡ଼ିବ, ସେଥିଲାଗି ଲୋକଙ୍କୁ ଏଇଟା ଆୱେର୍ନେସ୍ ଏସବୁ ଜିନିଷ କରିବାକୁ ପଡ଼ିବ, ଛୋଟ ଛୋଟ ଜିନିଷ। ଏଇଟା ଆମେ ଧୀରେ ଧୀରେ ପ୍ରୋସେସରେ ଆମେ ଏଇଟା ଡିସ୍କସନ୍ କରିବା। କଳା ଡୋଳା ଆମର 6 ଘଣ୍ଟା ପର୍ଯ୍ୟନ୍ତ ଭାୟାବୁଲ୍ ଥାଏ ବା ଉପଯୋଗୀ ଥାଏ, କାହିଁକିନା ପ୍ରତି ଟିସୁ ଯେମିତି କେଉଁଟା ଆମର ଜଣେ ବଞ୍ଚିଥିବା ଅବସ୍ଥାରେ ତାଠୁ କଲେକ୍ସନ କରାଯାଏ, କେଉଁଟା ମୃତ୍ୟୁ ପରେ କଲେକ୍ସନ କରାଯାଏ, କେଉଁ ଅର୍ଗାନ ଭାଇଟାଲ ରହିବ, କଳା ଡୋଳାଟା 6 ଘଣ୍ଟା ପର୍ଯ୍ୟନ୍ତ ଭାଇଟାଲ ରହେ, ତାପରେ ସେଟା ଉପଯୋଗୀ ହେଇପାରେ ନାହିଁ। ତେଣୁ 6 ଘଣ୍ଟା ମଧ୍ୟରେ ଆମେ ଯଦି କଲେକ୍ସନ କରିପାରୁଛୁ ସେଟା ଆମେ ଭଲ ଭାବରେ ଉପଯୋଗ କରିପାରିବେ, ନହେଲେ ସେଟା ନଷ୍ଟ ହେଇଯିବ। ଏକ ତ ଆମର କର୍ନିଆ ମିଳିବା ବା କଳା ଡୋଳା ମିଳିବା ଡିଫିକଲ୍ଟ ହେଉଛି, ତା ସାଙ୍ଗରେ ଆମେ ଯେତେ ଭଲ ଭାବରେ ତାକୁ କଲେକ୍ସନ କରିପାରିବା ସେଇ ଟିସୁକୁ, ସେତେ ଆମେ ତାକୁ ଭଲ ଭାବରେ ଉପଯୋଗ କରିପାରିବା, କାରଣ ଆମର କନ୍ୟା ବହୁତ ପରିମାଣରେ।

0: ଦରକାର ହେଉଛି। ଆମର କଳାଡୋଳା ଜନିତ ଆମର ଯେଉଁ ଦୃଷ୍ଟିହୀନତା, ସେଇଟା ଆମର ଚତୁର୍ଥ ଲିଡିଂ କଜ୍ ହେଉଛି ପ୍ରିଭେଣ୍ଟେବୁଲ୍ ବ୍ଲାଇଣ୍ଡନେସ୍ ବା ଦୃଷ୍ଟିହୀନତାର। ପ୍ରଥମେ କାଟ୍ରାକ୍ ଯେମିତି 60%, ସେମିତି ଧୀରେ ଧୀରେ ଆମର ଗ୍ଲକୋମା, ଏଜ୍ ରିଲେଟେଡ୍ ଆମର ରେଟିନାରେ ଡିଜେନେରେସନ୍, ତାପରେ ଚତୁର୍ଥ କଜ୍ରେ ଆମର ଏଇ କଳାଡୋଳା ଜନିତ ଦୃଷ୍ଟିହୀନତା ଆସୁଛି। ତେଣୁ କଳାଡୋଳା ଜନିତ ଯେଉଁ ଦୃଷ୍ଟିହୀନତାର ପରିମାଣ ଏତେ ଅଧିକ ଆଉ ଆମର କଳାଡୋଳା ମିଳିବା ଏତେ କଷ୍ଟକର, ସେଥିପାଇଁ ଆମେ ଲୋକଙ୍କୁ ଆୱେର୍ କରେଇ ଲୋକଙ୍କଠାରୁ କେମିତି ଆମେ ତାଙ୍କ ପରିବାରଜନଙ୍କୁ ମୋଟିଭେଟ୍ କରିକି ତାଙ୍କର ମୃତ୍ୟୁ ପରେ ଆମେ କଳାଡୋଳା ଅଧିକ ପରିମାଣରେ ସଂଗ୍ରହ କରିପାରିଲେ ଆମେ ଅନ୍ୟ ଲୋକମାନଙ୍କୁ ବହୁତ ପରିମାଣରେ ସାହାଯ୍ୟ କରିପାରିବା।
1: ଆଜ୍ଞା, ଖୁବ୍ ସୁନ୍ଦର ଉପଯୋଗୀ କଥାଟିଏ ଆପଣ ଏଇ ଆଲୋଚନା ଭିତରେ ତ କହିଲେ। ତେବେ ମୃତ୍ୟୁର 6 ଘଣ୍ଟା ଭିତରେ ଜଣେ କଳାଡୋଳା ଦାନ କରିପାରିବ, ତେବେ ଚକ୍ଷୁଦାନ କରିବାକୁ ହେଲେ ଜଣେ ବ୍ୟକ୍ତିକୁ କଣ କଣ ସବୁ କରିବାକୁ ପଡିବ?
0: ଚକ୍ଷୁଦାନ କରିବାକୁ ହେଲେ ଜଣେ ବ୍ୟକ୍ତି ତାଙ୍କର ପରିବାର ପରିଜନ ମାନଙ୍କର ରୋଲ୍ଟା ବହୁତ ଇମ୍ପୋର୍ଟାଣ୍ଟ ରହୁଛି। ଆମେ ବହୁତ ସମୟରେ ମୁଁ ଧରନ୍ତୁ ଚାହିଁଲି ନାଇଁ ମୋ ଚକ୍ଷୁଦାନ କରିବାକୁ ଚାହୁଁଛି, ତ ସେଇ ଜାଗାରେ ଆମେ ନିୟରେଷ୍ଟ ଆଇ ବ୍ୟାଙ୍କକୁ ଯାଇକିରି କିମ୍ବା ଆମେ ଅନଲାଇନ୍ ଆମେ ପ୍ଲେଜିଂ କରୁଛୁ, ଗୋଟେ ଫର୍ମ ଭରୁଛୁ, କିନ୍ତୁ ଖାଲି ସେତିକି କରିଦେଲେ ଆମ ରୋଲ୍ଟା ସରିଯାଉନି। ଆମର ପ୍ରଥମ ଡ୍ୟୁଟି ହେଉଛି, ମୁଁ ଧରନ୍ତୁ ଆଖି ଦାନ କରିବାକୁ ଚାହୁଁଛି, ମୋର ଇଚ୍ଛାଟା ମୋ ପ୍ରିୟ ପରିଜନମାନଙ୍କୁ ମୋର ପ୍ରଥମେ ଜଣାଇବା ଦରକାର। କାରଣ ଜଣେଙ୍କର ଡେଥ୍ ହେଇଗଲା ପରେ ଯଦି ତାଙ୍କର ପରିଜନ କିଛି ଷ୍ଟେପ୍ ନ ନେଲେ ଆଖି ଡୋନେସନ୍ ପାଇଁ, ତାହେଲେ ସେଟା ସମ୍ପୂର୍ଣ୍ଣ ହେଇପାରିବ ନାହିଁ। ତେଣୁ ଖାଲି ପ୍ଲେଜିଂ କରି କାଗଜରେ ଲେଖିଦେଲେ ଯେ ଏତେ ଲୋକ ପ୍ଲେଜିଂ କଲେ, ତା ଦେହରେ କିଛି ଲାଭ ହୁଏନି। ସେଟା ପ୍ଲେଜିଂଟା ଆମେ ଆୱେର୍ନେସ୍ ପାଇଁ କରୁଛୁ, କିନ୍ତୁ ପ୍ରକୃତ ଜିନିଷ ହେଉଛି ଆପଣ ନିଜ ପରିଜନ ଲୋକଙ୍କୁ ଜଣାନ୍ତୁ ନାଇଁ ମୋର ଇଚ୍ଛା ଶକ୍ତି ବହୁତ ଅଛି, ମୁଁ ଆଖି ଡୋନେସନ୍ କରିବାକୁ ଚାହୁଁଛି। ଆଉ ସେଇଟା ଜାଣିଲା ପରେ ସେମାନେ କ'ଣ କରିବେ, ଯେତେବେଳେ ସେ ଲୋକଙ୍କର କୌଣସି କାରଣରୁ ମୃତ୍ୟୁ ହେଇଗଲା, ଯେତେ ସମ୍ଭବ ଯେତେ ଶୀଘ୍ର ହେବ ପାଖ ଆଇ ବ୍ୟାଙ୍କକୁ ସେମାନେ ଫୋନ୍ ମାଧ୍ୟମରେ ଜଣାଇଲେ ତାଙ୍କୁ ମୃତ ବ୍ୟକ୍ତିଙ୍କୁ ନେଇକି ଯିବାକୁ ପଡ଼େନି, କିମ୍ବା ତାଙ୍କୁ ଦୌଡ଼ିକରି କୌଣସି କାମ କରିବାକୁ ପଡ଼ିବନି। ନିୟରେଷ୍ଟ ଆଇ ବ୍ୟାଙ୍କକୁ ଖାଲି ଫୋନ୍ କଲ୍ କଲେ ତାଙ୍କ ଟିମ୍ ଆସିକରି ସେମାନେ ଆଖି କଲେକ୍ସନ୍ କରିକି ନେଇଯାଆନ୍ତି। ଆଉ ଆର୍ଥରେ କ'ଣ ହୁଏ କି ସେମାନେ ବହୁତ ଦାୟିତ୍ୱ ନିଅନ୍ତି, ଯେମିତି ପରିଜନମାନଙ୍କୁ କିଛି ଖରାପ ନ ଲାଗିବ, କିମ୍ବା ତାଙ୍କର ମୁହଁରେ କୌଣସି ବିକୃତି ନ ହେବ, କିମ୍ବା ବ୍ଲିଡିଂ ହେବନି କି ଖରାପ ଦେଖାଯିବନି। କଲେକ୍ସନ୍ କରି ନେବା ପାଇଁ ଜଷ୍ଟ 10 ରୁ 15 ମିନିଟ୍ ଲାଗେ, ଆଉ ତା ଜାଗାରେ ସେମାନେ ଗୋଟେ କସ୍ମେଟିକ୍ ଆଖି ରଖିଦିଅନ୍ତି, ଯେଉଁଥିରେ କି ଆପଣଙ୍କୁ ଖରାପ ଦେଖାଯିବନି, ଜଣଙ୍କ ପରିବାର ଜଣଙ୍କୁ ତାକୁ ଦୁଃଖ ଲାଗିବନି।
1: ଆଜ୍ଞା,
0: ତ ସେଇ ଭାବରେ ସେମାନେ କଲେକ୍ସନ୍ କରନ୍ତି, ନହେଲେ କିଛି ନହେଲେ 1919 ନମ୍ବରରେ ଆପଣ କଣ୍ଟାକ୍ଟ କରିପାରିବେ।
1: ଆପଣମାନେ ତ ଶୁଣିଲେ, ଏଇ ଚକ୍ଷୁଦାନ ପାଇଁ ଆପଣ ଯୋଗାଯୋଗ କରିବାକୁ ହେଲେ 1919 ନମ୍ବରକୁ ଜଣାଇ ପାରନ୍ତି ବା ନିକଟସ୍ଥ ଚକ୍ଷୁଦାନ କେନ୍ଦ୍ରକୁ ଫୋନ୍ କରି ନିଜର ଇଚ୍ଛା ଜଣାଇ ପାରନ୍ତି। ତେବେ ଏଇଠି ଆଉ ଗୋଟିଏ ପ୍ରଶ୍ନ ବି ମନକୁ ଆସୁଛି ଯେ ସମସ୍ତେ କ'ଣ ଚକ୍ଷୁଦାନ କରିପାରିବେ କି? ଯେମିତି ଗୋଟେ ଗୋଟେ ବଡ଼ ବଡ଼ ବ୍ୟାଧି ଥାଏ, କୌଣସି କାରଣରୁ ବ୍ୟାନ୍ କରାଯାଇଥାଏ, ସେମିତି ଏଇ ଚକ୍ଷୁଦାନ କରିବା ପାଇଁ ସମସ୍ତଙ୍କୁ କୁହାଯାଇପାରିବ କି?
0: ଚକ୍ଷୁଦାନ ଆଜ୍ଞା ଆପଣଙ୍କର ସବୁ ବୟସର ଲୋକମାନେ, ସ୍ତ୍ରୀ ଲୋକ ହୁଅନ୍ତୁ ପୁରୁଷ ଲୋକ ହୁଅନ୍ତୁ, ସମସ୍ତେ କରିପାରିବେ। କିନ୍ତୁ ଆମର କେତୋଟି ରେଷ୍ଟ୍ରିକ୍ସନ୍ ରହିଛି ଯେଉଁଟା ମୁଁ କହିବି, ଯେମିତି ଅନ୍ନୋନ୍ କଜ୍ ଅଫ୍ ଡେଥ୍, ଡେଥ୍ର କାରଣ ଜଣାନଥିବ, ଯେଉଁଠି ଜଣଙ୍କୁ ଯେମିତି HIV ଜନିତ କାରଣରୁ ଜଣଙ୍କର ମୃତ୍ୟୁ ହୋଇଛି, ବା ହେପାଟାଇଟିସ୍ ବି କି ହେପାଟାଇଟିସ୍ ସି, କିମ୍ବା ଆପଣଙ୍କର ବ୍ଲଡ୍ କ୍ୟାନ୍ସର, କିମ୍ବା କିଛି ଇନଫେକ୍ସିୟସ୍ ଡିଜିଜ୍, ଏସବୁ କାରଣରୁ ଯଦି ମୃତ୍ୟୁ ହୋଇଥାଏ ସେସବୁ ଜାଗାରେ ସେମାନେ କଳାଡୋଳା ଦେଇପାରିବେ ନାହିଁ। କିନ୍ତୁ ବାକି ବୟସ କଥା କହିଲେ ଆମର ବୃଦ୍ଧ ଲୋକଙ୍କଠୁ ଆରମ୍ଭ କରି ଇଭିନ୍ ଆମର ଛୋଟ 5 ବର୍ଷର ପିଲାମାନେ ମଧ୍ୟ ଚକ୍ଷୁଦାନ କରିଛନ୍ତି। ଆଉ ସ୍ତ୍ରୀ ପୁରୁଷ ନିର୍ବିଶେଷରେ ଯେକୌଣସି ବ୍ଲଡ୍ ଗ୍ରୁପ୍ ଥାଇକି ସେମାନେ ଦାନ କରିପାରିବେ। ବହୁ ଜଣ ଧାରଣା ଥାଏ ମୋର ଡାଇବେଟିସ୍ ଅଛି କିମ୍ବା ମୋର ବ୍ଲଡ୍ ପ୍ରେସର ଅଛି, ନାହିଁ ଡାଇବେଟିସ୍ ଥିଲେ ବି ଦାନ କରିପାରିବେ, ବ୍ଲଡ୍ ପ୍ରେସର ଥିଲେ ବି ସେମାନେ ଦାନ କରିପାରିବେ। ଆଉ ଗୋଟେ କାରଣ ମୁଁ କହିବି, ଆଖିର ଅନ୍ୟ ପ୍ରୋବ୍ଲେମ୍ ଥାଏ, ଆଖିର ପଛ ନର୍ଭ ଧରନ୍ତୁ ଜଣଙ୍କର ପ୍ରୋବ୍ଲେମ୍ ଅଛି, ଯେମିତି ଗ୍ଲକମା ବା କଳା ମୋତିଆ ବିନ୍ଦୁ ଅଛି, ସେ ଯେ ଲୋକ ଭାବନ୍ତି ନାହିଁ ମୋର ତ ଆଖିର ନର୍ଭ ଖରାପ, ମୁଁ କଳାଡୋଳା ଦାନ କରିପାରିବ କି ନାହିଁ, ମାନେ ତାଙ୍କ ପରିଜନଙ୍କର ଯେତେବେଳେ ମୃତ୍ୟୁ ହୁଏ ତାଙ୍କର ଡାଉଟ୍ ଆସେ ଯେ ଆମର ଲୋକଙ୍କର ତ ଏଇ ରୋଗ ଥିଲା ଆଖିରେ, ଚାହିଁଲେ ବି ସେମାନେ ଭାବନ୍ତି ଯେ ନାଇଁ ଆମେ କାଳେ ଦାନ କରିପାରିବୁ ନ କରିପାରିବୁ, ଇନହିବିସନ୍ ହେଇକି ରହିପାରନ୍ତି, ଯେହେତୁ ତାଙ୍କୁ ଅଜଣା ଥାଏ, ଜାଣିନଥାନ୍ତି, ସେମାନେ ଆୱେର୍ ନଥାନ୍ତି ନାଇଁ ଅନ୍ୟ କେତେ ରୋଗ ଅଛି ଆଖିର ପଛ ନ କିମ୍ବା ରେଟିନା ପ୍ରୋବ୍ଲେମ୍ ଥିବ, କିନ୍ତୁ କଳାଡୋଳା ଭଲ ଥିଲେ ସେମାନେ ଚକ୍ଷୁଦାନ କରିପାରିବେ। ଆଉ ଯେମିତି ଲୋକ ପଚାରନ୍ତି ନାହିଁ ମୋର ସ୍ୱାସ୍ଥ୍ୟଗତ ଅନ୍ୟ କିଛି ପ୍ରୋବ୍ଲେମ୍ ଅଛି ଏଥିରେ ସବୁ ଦାନ କରିପାରିବୁ କି ନାହିଁ, ସେମିତି ନୁହଁ। କିନ୍ତୁ ପ୍ରଥମ ଜିନିଷ ହେଉଛି ଚକ୍ଷୁଦାନ ଯଦି କରିବାକୁ ଚାହୁଁଛନ୍ତି ସେମାନେ ପ୍ରଥମ 6 ଘଣ୍ଟା ଭିତରେ ତ ଆମେ ଅଲରେଡି କହିସାରିଲେଣି ଦାନ କରିବେ, କିନ୍ତୁ ଆଉ କେତେ ଗୁଡ଼ିଏ ଜିନିଷକୁ ମଧ୍ୟ ଧ୍ୟାନ ରଖିବେ।

ହେଇଯାନ୍ତି ପେସେଣ୍ଟକୁ, ସେମାନେ ଟିକିଏ ତକିଆ ଦେଇକରି ତାଙ୍କ ମୁଣ୍ଡପଟ ଟିକିଏ ଉଠେଇକି ରଖିବେ, ଘରର ଫ୍ୟାନ୍ ଏସି ଏସବୁ ବନ୍ଦ ରଖିବେ, ନହେଲେ କଳା ଡୋଳା ଶୁଖିଯାଏ, ଶୁଖିଗଲା ପରେ ସେଟା ଟିକେ ଖରାପ ହେଇଯାଏ, ପ୍ରତିରୋପଣ କଲେ ଫେଲିଅର ଚାନ୍ସଟା ଅଧିକା ଥାଏ, ତେଣୁ ଫ୍ୟାନ୍ ଆଉ ଏସି ଅଫ୍ ରଖିବେ, ଆଉ କଳା ଡୋଳାକୁ କଭର କରିକି କିଛି ନହେଲେ ଓଦା ତୁଳା ତା ଉପରେ ରଖିଲେ ଟିକେ ସେ ବେଟର କଣ୍ଡିସନ

0: ଟିକେ ସେ ବେଟର କଣ୍ଡିସନରେ ରହେ, ଆଉ ନିୟରେଷ୍ଟ ଆଇ ବ୍ୟାଙ୍କକୁ ଯେତେ ସମ୍ଭବ ଜଲ୍ଦି ଟିକେ ଖବର ଦେଲେ ସେମାନେ ଆସିକିରି 10-15 ମିନିଟ୍ ଭିତରେ କଲେକ୍ସନ କରିକି ନେଇଯାଇପାରିବେ, ଯେଉଁଟାକି ଆମର ବହୁତ ଉପଯୋଗୀ ହୁଏ।
1: ଯା ହଉ, ଖୁବ୍ ସୁନ୍ଦର କଥାଟି ଆପଣ କହିଲେ। ତେବେ ଆଉ ଗୋଟିଏ କଥା, ଜଣେ ବୟସ୍କ ବ୍ୟକ୍ତି ତାଙ୍କ ଆଖିକୁ ଭଲ ଭାବରେ ଦିଶୁନି, ସିଏ ବି କଣ ଏଇ କର୍ଣ୍ଣିଆ ଦାନ କରିପାରିବେ କି?
0: ଆଜ୍ଞା, ଜଣେ ବୟସ୍କ ବ୍ୟକ୍ତି ଆପଣ ଯେମିତି କହିଲେ ତାଙ୍କର ଦେଖାଯାଉନି, ବହୁତ କାରଣରୁ ତାଙ୍କୁ ଦେଖାଯାଉନି। ଯେମିତି ଆମର ପ୍ରଥମ କାରଣ ଦୃଷ୍ଟିହୀନତା ରହୁଛି ମୋତିଆବିନ୍ଦୁ। ବୟସ୍କ ବ୍ୟକ୍ତି 50-55 ବର୍ଷ ପରେ ବହୁତ ଲୋକଙ୍କର ମୋତିଆବିନ୍ଦୁ ଆରମ୍ଭ ହେଇଯାଇଥାଏ। ସେମାନେ ଚାହିଁଲେ ମୋତିଆବିନ୍ଦୁ ଥାଇକିରି ମଧ୍ୟ ସପୋଜ ତାଙ୍କର ଅନ୍ୟ କୌଣସି କାରଣରୁ ମୃତ୍ୟୁ ହେଲା, ମୃତ୍ୟୁ ହେଲା ପରେ ସେମାନେ କଳା ଡୋଡ଼ା ଦାନ କରିପାରିବେ। କିମ୍ବା ତାଙ୍କର ଯେମିତି ଡାଇବେଟିସ୍ ପାଇଁ ତାଙ୍କର ରେଟିନା ଖରାପ ହେଇଥିବ, କିମ୍ବା ଗ୍ଲକମା ପାଇଁ ଆଖିର ପଛ ନର୍ଭ ଖରାପ ହେଇଥିବ, କିମ୍ବା ତାଙ୍କର ବୟସଗତ କାରଣରୁ ଡିଜେନେରେଟିଭ୍ ଚେଞ୍ଜେସ୍ ପଛ ପର୍ଦ୍ଦାରେ ହେଇଥିବ, କିନ୍ତୁ କଳା ଡୋଳା ତାଙ୍କର ଭଲ ଥିବ, ତ ସେଇ ଜାଗାରେ କଳା ଡୋଳା ନେଇ ହେବ।
1: ତେବେ ଜାଣିବେ କେମିତି ତାଙ୍କର କଳା ଡୋଳା ଭଲ ଅଛି ବୋଲି? ସେମାନେ
0: ଯେଉଁମାନେ ଆସନ୍ତି ଆଇ ବ୍ୟାଙ୍କ ତରଫରୁ, ସେମାନେ ଯେତେବେଳେ କଲେକ୍ସନ କରନ୍ତି ଆଇ, ସେମାନେ କନ୍ୟା ନେଲା ପରେ ଇମିଡିଏଟଲି ନେଇକିରି ଟ୍ରାନ୍ସପ୍ଲାଣ୍ଟ କରନ୍ତିନି। ଆମର ତା ସାଙ୍ଗରେ ମଧ୍ୟ କିଛି ବ୍ଲଡ୍ ସାମ୍ପଲ୍ ନିଆଯାଏ ମୃତ ବ୍ୟକ୍ତିଙ୍କର, ଯେଉଁଟାକି ପରୀକ୍ଷା କରାଯାଏ ଦେଖିବା ପାଇଁ ତାଙ୍କର ଅନ୍ୟ କିଛି ପ୍ରୋବ୍ଲେମ୍ ଅଛି କି ନାହିଁ। ଯେମିତି ମୁଁ କହିଲି ଏଡ୍ସ, ହେପାଟାଇଟିସ୍, ଏସବୁ ଜିନିଷ ସିରୋଲୋଜିକାଲ ଟେଷ୍ଟ ସବୁ କରାଯାଏ, ସେମିତି କର୍ଣ୍ଣିଆ ମଧ୍ୟ ଆମର ଦେଖାଯାଏ, ପରୀକ୍ଷା କରାଯାଏ ଏ କର୍ଣ୍ଣିଆ ଆମର ବ୍ୟବହାର କରିବା ପାଇଁ ଉପଯୋଗୀ ଅଛି କି ନାହିଁ। ସେ ଯେଉଁ ପରୀକ୍ଷା ହେଲା ପରେ ତାପରେ ଯାଇ ସେମାନେ ତାକୁ ଡିଷ୍ଟ୍ରିବ୍ୟୁଟ୍ କରିବେ।
1: ଏଇ ଚକ୍ଷୁଦାନ କରିବା ସମ୍ପର୍କରେ ଆମ ସମାଜରେ ଅନେକ ଭ୍ରାନ୍ତ ଧାରଣା ସବୁ ରହିଛି, ତେବେ ନେତ୍ରଦାନ କରିବା ପୂର୍ବରୁ କେଉଁ କେଉଁ ବିଷୟ ପ୍ରତି ଆମର ଜନସାଧାରଣମାନେ ସଚେତନ ହେବା ଜରୁରୀ, ଯାହାକି ନେତ୍ରଦାନ କରିବାର ଉତ୍ସାହ ଲୋକମାନଙ୍କ ଭିତରେ ବଢ଼ିବ?
0: ଆମର ଲୋକଙ୍କ ଭିତରେ ଚକ୍ଷୁଦାନ ନେଇ ବହୁତ ପ୍ରକାର ଅନ୍ଧବିଶ୍ୱାସ ରହିଛି। ପ୍ରଥମତଃ ଲୋକ ବହୁତ ଭାବନ୍ତି ଯେ ନାଇଁ, ଆମର ଗୋଟେ ଅଙ୍ଗ କାଢ଼ି ଦେଲା ପରେ ଆମେ ତା ପର ଜନ୍ମରେ, ଚକ୍ଷୁ କାଢ଼ିଦେଲା ପରେ ଆମେ ଆର ଜନ୍ମରେ ଅନ୍ଧ ହେଇକିରି ଜନ୍ମ ହେବେ, ସେମିତି ସେ ଭ୍ରାନ୍ତ ଧାରଣା ବହୁ ଜଣଙ୍କ ମନରେ ରହିଛି। ବହୁ ଜଣଙ୍କୁ ଲାଗେ ନାହିଁ ଆମକୁ ସ୍ୱର୍ଗରେ ଜାଗା ମିଳିବ ନାହିଁ, କାହିଁକିନା ଆମର ଗୋଟେ ଅଙ୍ଗ ନାହିଁ। ଏମିତି ପ୍ରକାର ବହୁତ ପ୍ରକାର ଲୋକ କଥା ସେତେବେଳେ କୁହନ୍ତି, ଆମମାନେ ମଧ୍ୟ ଶୁଣିଛୁ ଯେତେ କଲେକ୍ସନ ପାଇଁ ଯାଇଛୁ, ତ ଏଇ ପ୍ରକାର କଥାବାର୍ତ୍ତା ଲୋକଙ୍କ ମନରେ ରହିଛି। କିନ୍ତୁ ସେସବୁ ଜିନିଷ ନ ଭାବି ଆମେ ଟିକିଏ ଆମ ମାଇଣ୍ଡ ଓପନ୍ କଲେ ଆମେ ଏଇଟା ଜାଣିପାରିବା, ଆମେ ଯଦି ଆମର ପ୍ରିୟ ପରିଜନ ଯଦି ଜଣେ ଅଲରେଡ଼ି, ଏଇଟା ତ ଦୁଃଖଦ ଗୋଟେ ଜିନିଷ ଚାଲିଗଲେଣି, କିନ୍ତୁ ତାଙ୍କର ଗୋଟେ ଅଙ୍ଗରେ ଯେମିତି ଜଣେ 2 ଆଖି ତାଙ୍କର ଦାନ କଲେ ଆଟଲିଷ୍ଟ, ଯେଉଁ ଆଉ 2 ଜଣ ଦୃଷ୍ଟିହୀନ ଲୋକ ଆଟଲିଷ୍ଟ ଦୁନିଆକୁ ଦେଖିପାରୁଛନ୍ତି, ତାଠୁ ବଡ଼ି ବଡ଼ ପୁଣ୍ୟ କାମ ଆଉ କିଛି ନାହିଁ। ତ ଆଟଲିଷ୍ଟ ଏତିକି ଯଦି ଜଣେ ବୁଝିପାରିବ, ସେଟାକୁ ବୁଝିକି ଯଦି କାମରେ ଲଗେଇ ପାରିଲା, ତ ସେଥିରୁ ଆମକୁ ଆଉ ବଡ଼ କିଛି କରିବାର ନାହିଁ। ତ ସେତିକିରେ ଆମେ ଆଟଲିଷ୍ଟ ଖୁସି ହେଇପାରିବା ଯେ ମୋର ଲୋକ ନାହିଁ ମୋ ପାଖରେ, କିନ୍ତୁ ତା ଆଖି ନେଇ ଆଉ 2 ଜଣ ଲୋକ ଦେଖିପାରୁଛନ୍ତି, ତାଙ୍କୁ ଦେଖିକିରି ଆଟଲିଷ୍ଟ ଆମେ ସେ ଲୋକକୁ କଥା ଭାବି ଆମେ ଖୁସି ହେଇପାରିବା, ହଁ ଆମେ କିଛି ପୁଣ୍ୟ କାମ କଲେ।
1: ଅନ୍ତତଃ ପକ୍ଷେ ତାଙ୍କର ପ୍ରିୟଜନଙ୍କର ଆଖିଟାକୁ ତ ସେ ଦେଖିପାରିବେ।
0: ଆଜ୍ଞା, ନିଶ୍ଚୟ ଖୁସି ଲାଗିବ, ଆଟଲିଷ୍ଟ ତାଙ୍କୁ ମନେ ପକେଇ ପାରିବେ, ଆଉ ସେଇଟା ତାଙ୍କ ପାଇଁ ସବୁଠୁ ବଡ଼ ଶ୍ରଦ୍ଧାଞ୍ଜଳି
1: ଶ୍ରଦ୍ଧାଞ୍ଜଳି ହେବ। ତେବେ ଏଥିପାଇଁ ସରକାରୀ ସହାୟତା କ'ଣ ସବୁ ରହିଛି?
0: ଆମର ଗଭର୍ଣ୍ଣମେଣ୍ଟ ତା ପାଇଁ ସହାୟତା ବହୁତ ପରିମାଣରେ ପ୍ରଦାନ କରୁଛି। ଆଖି ଡୋନେଟ୍ କଲେ କିମ୍ବା ଆଖି ଯାହାଙ୍କୁ ଦିଆଯାଏ ତା ପାଇଁ କୌଣସି ଚାର୍ଜ ନାହିଁ, ମାନେ କଲେକ୍ସନ କରିକି ନେବା ପାଇଁ କିମ୍ବା ଆଖି ଯେଉଁମାନେ ଦେଉଛନ୍ତି, ମୁଁ ଜଣଙ୍କର ୱିଶ୍ କରୁଛି କିନ୍ତୁ ତାଙ୍କ ପରିଜନ ଦେଲା ବେଳକୁ ତାଙ୍କୁ ମଧ୍ୟ କୌଣସି ଚାର୍ଜ ପଡ଼େନି, ଖାଲି ଅପରେସନ୍ କରି ଲଗେଇବା ପାଇଁ ଯାହା ଚାର୍ଜ ପଡ଼େ। ଆଉ ଗଭର୍ଣ୍ଣମେଣ୍ଟ ତରଫରୁ ଆ ପାଇଁ ବହୁତ ପ୍ରକାର ସୁବିଧା ରହିଛି।
1: ଏଇ ଟିକେ ପୂର୍ବରୁ ଆମେ ଯେତେବେଳେ ଆଲୋଚନା କଲେ ଆପଣ ତ କହିଲେ ଯେ ଏଇ ଯେଉଁ ଜାତୀୟ ନେତ୍ରଦାନ ପକ୍ଷ 1985 ଆମେ ପାଳନ କରିଆସୁଛୁ, ତେବେ ଅନେକ ଦିନ ଧରି ଆମେ ପାଳନ କରିଆସୁଛୁ ଏଇ ନେତ୍ରଦାନ ପକ୍ଷ, ଜଣେ ବିଶେଷଜ୍ଞ ହିସାବରେ ଏହାର ପରିସଂଖ୍ୟାନ ଉପରେ ଆପଣ କ'ଣ କହିବେ?
0: ଆମର ଆକ୍ଚୁଆଲି ଦେଖିବାକୁ ଗଲେ 12.7 ମିଲିୟନ୍ ପିପଲ ହୋଲ ୱାର୍ଲଡରେ କନ୍ୟା କାରଣରୁ ଦୃଷ୍ଟିହୀନତାର ଶିକାର ଅଛନ୍ତି। 12.7 ମିଲିୟନ୍ ମାନେ ଦେଖିବାକୁ ଗଲେ ମୋର ଦେନ 100 ଲକ୍ଷ, ମାନେ ଏଇଟା ନମ୍ବର ବହୁତ ବେଶୀ। ଆଉ ଆମ ଦେଶରେ ଦେଖିବାକୁ ଗଲେ 68 ଲକ୍ଷ ଲୋକ ପାଖାପାଖି ରହୁଛନ୍ତି ଗୋଟେ ଆଖିରେ କନ୍ୟା ଜନିତ କାରଣରୁ ଦୃଷ୍ଟିହୀନତାର ଶିକାର ହୋଇଛନ୍ତି, ଆଉ 10 ଲକ୍ଷ ଲୋକ ତା ଦେହରୁ 2 ଆଖିରେ କନ୍ୟା ଜନିତ କାରଣରୁ ଶିକାର ହୋଇଛନ୍ତି ଦୃଷ୍ଟିହୀନତାର, ଏଇଟା ବହୁତ ବଡ଼ ନମ୍ବର। ଆଉ ତା ଭିତରୁ ଆମର ପାଖାପାଖି 2,50,000

0: ନିଆ ଡୋନେସନରେ ଦରକାର ପଡ଼ୁଛି ପ୍ରତିବର୍ଷ, କିନ୍ତୁ ପାଖାପାଖି ଆନୁମାନିକ ହିସାବରେ ଆଉ ଯେତିକି ଡାଟା ହିସାବରେ 50,000 ପାଖାପାଖି ଆମର କନ୍ୟା କଲେକ୍ସନ୍ ହେଉଛି। ଯେତିକି କନ୍ୟା ଆମର ଡୋନେସନରେ ମିଳୁଛି ସବୁ କନ୍ୟା ୟୁଜ୍ ହେଇପାରେନି। ଯେମିତି ଆମେ ଆଗରୁ ଦେଖୁଥିଲେ ସବୁତକ କନ୍ୟା ଦେଲାବେଳକୁ ହୁଏତ କେତେ ଡ୍ୟାମେଜ୍ ହେଇଥାଏ, କେତେ ଉପଯୋଗୀ ନଥାଏ ବ୍ୟବହାର କରିବା ପାଇଁ। ପାଖାପାଖି ଆମର 15,000 ଟ୍ରାନ୍ସପ୍ଲାଣ୍ଟେସନ୍ ହେଇପାରୁଛି। ଏତେ ପରିମାଣର ଅଲରେଡ଼ି ଆମର କନ୍ୟା ବ୍ଲାଇଣ୍ଡ ପିପୁଲ ଅଛନ୍ତି, ଆଉ ପ୍ରତିବର୍ଷ ସେଇ ପରିମାଣରେ ଆଡ୍ ହେଉଛନ୍ତି ଆଉ କିଛି। ତ ନମ୍ବର ଏତେ ବେଶୀ ଆମର ଅଛି ଯେ ଆମର ମାତ୍ର 15,000 ଟ୍ରାନ୍ସପ୍ଲାଣ୍ଟ ହେଉଛି। ତ ସେଇ ପରିମାଣରେ ଦେଖିବାକୁ ଗଲେ ଆମର ବହୁତ ପରିମାଣରେ କନ୍ୟା ଡୋନେସନ୍ ପାଇଁ ଦରକାର ହେଉଛି, କନ୍ୟା ଆବଶ୍ୟକତା ରହିଛି। ଯେଉଁଥିପାଇଁ କି ଆମେ ପବ୍ଲିକ ମାସ୍ ଆୱାରନେସ୍ କ୍ରିଏଟ୍ କଲେ ସେମାନେ ଦେବେ, ହସ୍ପିଟାଲରେ ଆୱାରନେସ୍ କ୍ରିଏଟ୍ କଲେ ସେଠି ମଧ୍ୟ ସେମାନେ ଦେବେ। ତ ଏସବୁ କାର୍ଯ୍ୟକ୍ରମ ମାଧ୍ୟମରେ ଏଇ ଯେଉଁ ଆମର ଫୋର୍ଟନାଇଟ୍ଟା ପାଳନ କରାହେଉଛି, ସୋ ଦ୍ୟାଟ୍ ଲୋକଙ୍କୁ ଆମେ ଆୱାର କରିବା ଯେ ଆମର ଏତେ ଆବଶ୍ୟକତା ଏତେ ରହିଛି, ଆଉ ଏଇ ଆବଶ୍ୟକତା ଆମେ ଯଦି ସମସ୍ତେ ସହଯୋଗ କରିବା ଆମର ପ୍ରିୟ ପରିଜନମାନଙ୍କର ମଧ୍ୟ କେତେବେଳେ ଦରକାର ହେଲେ ଆମକୁ ଏଇଟା କାମ କରିବ। ଆଉ ଆମର ସାମାଜିକ ଦାୟିତ୍ୱ ଏଇଟା ରହୁଛି, ଯେମିତି କିଛି ପାରିବାରିକ ଦାୟିତ୍ୱ ରହୁଛି, ଏଇଟା ଆମ ସବୁ ସ୍ତରରେ ପବ୍ଲିକ ଆୱାରନେସ୍ ଆମର ଏଇ ସୋସିଆଲ ମିଡିଆରେ ହଉ ବା ଯେକୌଣସି ଜାଗାରେ ହଉ, ଏଇଟା ଆମ ଡ୍ୟୁଟି ରହୁଛି। ଆମେ ଆୱେର କରିବା ଲୋକଙ୍କୁ ଆଉ ତାଙ୍କର ଭ୍ରାନ୍ତ ଧାରଣା ଦୂର କରିବା, ହେଲେ ଆମେ ବେଶୀ ପରିମାଣରେ ଆମର ଯେତିକି ଆବଶ୍ୟକତା ରହିଛି ଆମେ ସେ ଗ୍ୟାପ୍ଟାକୁ ଟିକେ କମେଇ ପାରିବା।
1: ଯେତିକି ଆବଶ୍ୟକ ରହୁଛି ଆମେ ସେଇ ତୁଳନାରେ ଲୋକମାନଙ୍କୁ ଠିକ ଭାବରେ ଯୋଗେଇ ପାରୁନୁ, ଯେହେତୁ ଆମକୁ ଆବଶ୍ୟକତା ଠାରୁ କମ୍ ମିଳୁଛି। ତେଣୁ ପ୍ରତ୍ୟେକ ଜନସାଧାରଣ ଯଦି ସଚେତନ ହେବେ ଏବଂ ନିଜେ ସ୍ୱତଃପ୍ରବୃତ ଭାବରେ ନିଜର ଚକ୍ଷୁଦାନ କରିବାକୁ ଆଗେଇ ଆସିବେ, ତେବେ ହୁଏତ ଆହୁରି ଅନେକ ବ୍ୟକ୍ତି ଯେଉଁମାନଙ୍କର କି ଦୃଷ୍ଟିଶକ୍ତି ହରାଇ ସାରିଛନ୍ତି ସେମାନେ ଦେଖିବା ପାଇଁ ସମସ୍ତ ଜିନିଷକୁ ଭଲ ମନ୍ଦକୁ ବୁଝିବା ପାଇଁ ସମର୍ଥ ହୋଇପାରିବେ।
0: ଆଜ୍ଞା,
1: ତେବେ ଶେଷରେ ଜଣେ ଚକ୍ଷୁ ବିଶେଷଜ୍ଞ ଭାବରେ ଏଇ ଯୋଉ ଜାତୀୟ ଚକ୍ଷୁଦାନ ପକ୍ଷ ପାଳନ କରାଯାଉଛି, ଏଇ ଅବସରରେ ଜନସାଧାରଣଙ୍କୁ ଆପଣଙ୍କର ପରାମର୍ଶ କ'ଣ ରହିବ?
0: ମୋର ନିଜର ପରାମର୍ଶ ହିସାବରେ ଆମେ ଖାଲି ପ୍ଲେଜିଂ କରିଦେବା ଆଉ ଦୁନିଆକୁ ଦେଖେଇବା ଯେ ଆମେ ଏତେ ପରିମାଣରେ ଆମର ପ୍ଲେଜ ହେଇଛି, ତାର ଅପେକ୍ଷା ଆମେ ଆମ ପ୍ରିୟ ପରିଜନମାନଙ୍କୁ ଆମର ଇଚ୍ଛାଟା ଶକ୍ତ ଭାବରେ ବ୍ୟକ୍ତ କରିବା ଦରକାର। ମୁଁ ମୋ ପରିବାର ଲୋକଙ୍କୁ ଜଣାଇବା ଦରକାର ଯେ ନାଇଁ, ମୁଁ ଚକ୍ଷୁଦାନ କରିବା ପାଇଁ ଚାହୁଁଛି, ଏଇଟା ମୋର ଇଚ୍ଛା ଅଛି। ଏଇଟା ଯଦି ମୁଁ ଶକ୍ତ ଭାବରେ ଜଣାଇ ପାରିଲି, କାହିଁକି ନା ମୁଁ ମୋ ମନ ଭିତରେ ରଖିଦେବି, ମୁଁ ଯାଇ ଫର୍ମଟା ଫିଲ୍ଅପ୍ କରିଦେବି, ଚାଲି ଆସିବି, ମୋ ଲୋକମାନେ ଜାଣିନଥିବେ, ଆଉ ମୋ ମୃତ୍ୟୁ ପରେ ସେମାନେ ଜାଣିପାରିବେନି ଯେ ଏଇଟା ମୋର ଇଚ୍ଛା ଥିଲା, ଆଉ ସେମାନେ ଜଣାଇବେନି ନିୟରେଷ୍ଟ ଆଇ ବ୍ୟାଙ୍କକୁ, କିମ୍ବା ସେମାନେ ତା ଦେହରେ ସହଯୋଗ ନକଲେ ଆଇ ବ୍ୟାଙ୍କ ବାଲା ଆସିକିରି ମୁଁ ପ୍ଲେସ୍ କରିଥିଲେ ବି ନେଇପାରିବେନି ମୋର ଚକ୍ଷୁ କଲେକ୍ସନ୍ କରିକି ମୃତ୍ୟୁ ପରେ। ତେଣୁ ମୋର ପରିଜନମାନଙ୍କୁ ମୋର ସଚେତନ ପ୍ରଥମେ କରିବା ଦରକାର, ଏଇଟା ମୋର ଇଚ୍ଛା ଅଛି। ତେଣୁ ମୁଁ ଲୋକମାନଙ୍କୁ ଏଇଟା କହିବାକୁ ଚାହିଁବି, ଆଇ ଡୋନେସନ୍ ଗୋଟେ ନୋବେଲ ଜିନିଷ, ମେକ୍ ଇଟ୍ ଏ ଫ୍ୟାମିଲି ଟ୍ରାଡିସନ୍। ମୁଁ ମୋ ପରିଜନମାନଙ୍କୁ ସେତିକି ପରିମାଣର ଆୱେର କରେଇବି, ନାଇଁ ଏଇଟା ମୋ ପାଇଁ ତମେ ଏଥେ କଲେ ମୋ ଆତ୍ମା ଆଟଲିଷ୍ଟ ଖୁସି ହେବ, ସେଇଟା ସେମାନେ ଦେଖିଲେ ଜାଣିଲେ ନାଇଁ ମୋ ପରେ ଆଉ ଦୁଇଜଣ ଲୋକ ସାହାଯ୍ୟ ପାଇପାରୁଛନ୍ତି ଆଉ ଦୃଷ୍ଟି ଫେରିପାରୁଛନ୍ତି, ତାହେଲେ ସେମାନେ ମଧ୍ୟ ଆୱେର ହେବ ତାଙ୍କ ନେକ୍ସଟ ଜେନେରେସନକୁ ସଚେତନ କରିବା ପାଇଁ। ତେଣୁ ୱି ସୁଡ୍ ମେକ୍ ଇଟ୍ ଏ ଫ୍ୟାମିଲି ଟ୍ରାଡିସନ୍। ତ ଏତିକି ମୁଁ ଲୋକମାନଙ୍କୁ କହିବାକୁ ଚାହିଁବି, ଫ୍ୟାମିଲି ଟ୍ରାଡିସନ୍ ହିସାବରେ ନେଲେ ଆମ ପ୍ରିୟ ପରିଜନ ଯଦି ସହଯୋଗ କରିବେ ତାହେଲେ ଆମେ ବେଶୀ କନ୍ୟା କଲେକ୍ଟ କରିପାରିବା। ଆଉ ହସ୍ପିଟାଲରେ ରହିବା ହିସାବରେ ସେଇଟା ମଧ୍ୟ ଆମର ପର୍ସନାଲ ଲେଭେଲରେ ଆମମାନଙ୍କ ଡ୍ୟୁଟି, କାହିଁକିନା ଆମେ ସେଇ ଅନୁସାରେ ଲୋକଙ୍କର ଯେତିକି ପେସେଣ୍ଟ ଦେଖୁଛୁ, ଯେଉଁମାନଙ୍କୁ ଆମେ ଦେଖୁଛୁ, ଯେଉଁମାନେ ପାଖାପାଖି ତାଙ୍କର ବହୁତ କ୍ରିଟିକାଲ କଣ୍ଡିସନରେ ଅଛନ୍ତି, ତାଙ୍କର ପ୍ରିୟ ପରିଜନମାନଙ୍କୁ ମଧ୍ୟ ଆମେ ଆୱେର କରୁଛୁ ଯେ ନାଇଁ ଦରକାର ହେଲେ ଆପଣ ଯଦି କିଛି ଅସୁବିଧା ହେଲା ଆପଣ ଡୋନେଟ୍ କରନ୍ତୁ କନ୍ୟା, ଆପଣଙ୍କ ଲୋକଙ୍କ ପାଇଁ ଆଉ ଦୁଇ ଜଣ ଲୋକ ଦେଖିପାରିବେ। ଏଇ ଦୁଇଟି ଉପାୟ ଦ୍ୱାରା ଆମେ କନ୍ୟା ଡୋନେସନ୍ଟା ବଢେଇ ପାରିବା ଆଉ ଟ୍ରାନ୍ସପ୍ଲାଣ୍ଟେସନ୍ ଆମର ବଢିପାରିବ। ତ ଏଇ ମେସେଜ ମୁଁ ଦେବାକୁ ଚାହିଁବି।
1: ଖୁବ୍ ସୁନ୍ଦର କଥାଟିଏ କହିଲେ ଯେ ମୋର ବାପା କି ଜେଜେ ଯଦି ଗୋଟିଏ ଭଲ କାମ କରିଛନ୍ତି ଏବଂ ସମାଜରେ ପ୍ରଶଂସିତ ହୋଇଛନ୍ତି, ତାଦ୍ୱାରା ମୁଁ କେବଳ ଗର୍ବିତ ହେବି ସେ କଥା ନୁହେଁ, ମୁଁ ଯଦି ସେଇ ପ୍ରଶଂସନୀୟ କାର୍ଯ୍ୟରେ ପ୍ରେରିତ ହେବି ଏବଂ ନିଜେ ବି ସେଇ କାମ କରିବି ତାଠୁ ବଳି ବଡ଼ କଥା ଆଉ କିଛି ନାହିଁ। ଆପଣମାନେ ଏହି ଆଲୋଚନା ଶୁଣି ନିଶ୍ଚୟ ଜାଣିସାରିଥିବେ କିଏ କେମିତି ଏବଂ କୋଉ ସମୟରେ ଜଣେ ଚକ୍ଷୁଦାନ କରିପାରିବ। ଆଉ ଡେରି ନ କରି ଆମ ଭିତରେ ଥିବା ଭ୍ରାନ୍ତ ଧାରଣାକୁ ଦୂର କରି ଆମେ ଆମର ଏହି ମୂଲ୍ୟବାନ ଅଙ୍ଗକୁ ସମୟ ଥାଉ ଥାଉ ଯଦି ଦାନ କରିପାରିବା, ତେବେ ଏହି ସଂସାରରେ ସ୍ଥୂଳ ରୂପରେ ନଥାଇ ମଧ୍ୟ ଏହି ସୁନ୍ଦର ପୃଥିବୀକୁ ସବୁଦିନ ପାଇଁ ଦେଖିପାରୁଥିବା, ସେଥିପାଇଁ ଏହି ଚକ୍ଷୁଦାନ କରିବାକୁ ଆମ ସମସ୍ତଙ୍କର ସଂକଳ୍ପ ରହିବା ଉଚିତ। ଖୁବ୍ ସୁନ୍ଦର ଆଲୋଚନା।

0: ଆଲୋଚନାଟି ଆପଣ କଲେ, ଏଥିପାଇଁ ଆପଣଙ୍କୁ ଆମ ଅନୁଷ୍ଠାନ ପକ୍ଷରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
1: ନମସ୍କାର। ଶୁଣିଲେ ଚକ୍ଷୁଦାନ ସମ୍ପର୍କରେ ଆଲୋଚନା କରିଥିଲେ ଚକ୍ଷୁ ବିଶେଷଜ୍ଞ ଡାକ୍ତର ରୀତା ଦାସ। ତାଙ୍କ ସହିତ ଆଲୋଚନାରେ ଥିଲେ ହରପ୍ରିୟା ଦାସ। ହଁ, ଜଣେ ଦୃଷ୍ଟିଶକ୍ତି ଥିବା ବ୍ୟକ୍ତିଙ୍କ ଚକ୍ଷୁଦାନ ପରି ଜଣେ ଦୃଷ୍ଟିବାଧିତ ବ୍ୟକ୍ତି ଦୃଷ୍ଟିଶକ୍ତି ଫେରିପାରନ୍ତି, ତେବେ ଏହାଠାରୁ ମହତ କାମ ଆଉ କିଛି ନାହିଁ। ଆସନ୍ତୁ, ଏହି ଜାତୀୟ ନେତ୍ରଦାନ ପକ୍ଷରେ ଆମେ ସମସ୍ତେ ଏଥିପାଇଁ ସଚେତନ ହେବା ସଙ୍ଗେ ସଙ୍ଗେ ଅନ୍ୟକୁ ନେତ୍ରଦାନ ପାଇଁ ପ୍ରୋତ୍ସାହିତ କରିବା, ଯାହାଦ୍ୱାରା କି ଦୁନିଆର ଆଲୋକକୁ ଦେଖିବାକୁ ବଞ୍ଚିତ ଥିବା ବ୍ୟକ୍ତି ଜଣେ ପୁଣି ଥରେ ଏହି ପୃଥିବୀର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବ।

ଆପଣମାନେ କାର୍ଯ୍ୟକ୍ରମ ତ ଶୁଣିଲେ, କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ଦେଇ ଚିଠିଟିଏ ନିଶ୍ଚୟ ଲେଖିବେ। ଆମକୁ ଚିଠି ଲେଖିବାର ଠିକଣା ହେଲା ନାରୀମହଲ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍କୋଡ 753001। ତେବେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଇ ଏଇଠି ରହୁଛି ମୁଁ ନିର୍ମାଲ୍ୟ। ନମସ୍କାର।

0: ଆକାଶବାଣୀ କଟକ ବର୍ତ୍ତମାନ ସମୟ ଦିନ ଗୋଟାଏ ବାଜି ପଚାଶ ମିନିଟ ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ପ୍ରଥମେ ଇଂରାଜୀରେ ଏବଂ ପରେ ହିନ୍ଦୀରେ ସମାଚାର ଶୁଣିପାରିବେ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
1: ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀଠାରେ ଚାଲିଥିବା ଜଳଶକ୍ତି ମନ୍ତ୍ରଣାଳୟ ସମ୍ମିଳନୀର ଉଦ୍ଯାପନୀ ସମାରୋହକୁ ଆଜି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ସାହାଯ୍ୟ ଓ ଉଦ୍ଧାର ସାମଗ୍ରୀ ନେଇ ନେପାଳରେ ପହଞ୍ଚିଲା ପଞ୍ଚମ ଭାରତୀୟ ବିମାନ। ବନ୍ୟାରେ ମୃତ୍ୟୁ ସଂଖ୍ୟା 1114କୁ ବୃଦ୍ଧି। ବିଶ୍ୱସ୍ତରୀୟ ଆହ୍ୱାନ ସତ୍ତ୍ୱେ ଭାରତର ଅର୍ଥନୈତିକ ପ୍ରଦର୍ଶନ ସୁଦୃଢ଼ ରହିଛି କହିଲେ ବିଶ୍ୱବ୍ୟାଙ୍କ ଅଧ୍ୟକ୍ଷ। ନିଶାଦ୍ରବ୍ୟ ସେବନଠାରୁ ଦୂରେଇ ରହିବା ଲାଗି ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଲେ ଉପରାଷ୍ଟ୍ରପତି। ଏବଂ ଚାଇନା ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ରାଉଣ୍ଡକୁ ଉନ୍ନୀତ ହେଲେ ଭାରତର କିଦାମ୍ବି ଶ୍ରୀକାନ୍ତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜଳଶକ୍ତି ମନ୍ତ୍ରଣାଳୟର ବିଭାଗୀୟ ସମ୍ମିଳନୀର ଉଦ୍ଯାପନୀ ଅଧିବେଶନରେ ସମ୍ବୋଧନ କରିବେ। ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ଦୁଇଦିନିଆ ସମ୍ମିଳନୀ ହେଉଛି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପରିକଳ୍ପିତ ବିଭାଗସ୍ତରୀୟ ଶିଖର ସମ୍ମିଳନୀର ପ୍ରଥମ ପର୍ଯ୍ୟାୟ। ଟିମ୍ ଇଣ୍ଡିଆ ମନୋଭାବକୁ ସୁଦୃଢ଼ କରିବା, ସହଯୋଗୀ ସଂଘୀୟ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ସହିତ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଘନିଷ୍ଠ ସହଯୋଗ ଦ୍ୱାରା ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଉପରେ ସାମୂହିକ ଦାୟିତ୍ୱ ବୃଦ୍ଧି କରି ସମୟାନୁବର୍ତ୍ତୀ ସମାଧାନ କରିବା ହେଉଛି ଏହି ସମ୍ମିଳନୀର ଉଦ୍ଦେଶ୍ୟ। ଏହି ଶିଖର ସମ୍ମିଳନୀରେ ଚାରୋଟି ପ୍ରମୁଖ କ୍ଷେତ୍ର ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ସେଗୁଡ଼ିକ ହେଲା ଜଳ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ସମୟାନୁବର୍ତ୍ତୀ କାର୍ଯ୍ୟାନ୍ୱୟନ, ଜଳ ସଞ୍ଚୟ ଜନଭାଗିଦାରୀ, କ୍ୟାଚ୍ ଦ ରେନ୍, ପାନୀୟ ଜଳ ଉତ୍ସର ସ୍ଥାୟୀ ବ୍ୟବସ୍ଥା ଏବଂ ଜଳ ଜୀବନ ମିଶନ 2.0 ଅଧୀନରେ ଗ୍ରାମୀଣ ପାନୀୟ ଜଳ ଯୋଗାଣ ଯୋଜନାର ପରିଚାଳନା ଓ ରକ୍ଷଣାବେକ୍ଷଣ। ଆଜିର ଏହି ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରାଜନୈତିକ ନେତୃବୃନ୍ଦ ଓ ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଏହିସବୁ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି।

0: ବନ୍ୟା ବିପର୍ଯ୍ୟସ୍ତ ନେପାଳକୁ ସାହାଯ୍ୟ ଓ ଉଦ୍ଧାର ସାମଗ୍ରୀ ନେଇ ପଞ୍ଚମ ଭାରତୀୟ ବିମାନ ଆଜି ପହଞ୍ଚିଛି। ଏହି ବିମାନରେ ସୁଡ଼ଙ୍ଗ ବିଶେଷଜ୍ଞଙ୍କ ସମେତ 11 ଜଣିଆ ଉଦ୍ଧାରକାରୀ ଦଳ ଅଛନ୍ତି। ବିମାନରେ 5.5 ଟନ୍ ଜରୁରୀକାଳୀନ ଔଷଧ ମଧ୍ୟ ପଠାଯାଇଛି ବୋଲି ନେପାଳରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇଛନ୍ତି। ନେପାଳର ଜାତୀୟ ବିପର୍ଯ୍ୟୟ ପ୍ରଶମନ ହ୍ରାସ ଓ ପରିଚାଳନା ପ୍ରାଧିକରଣ ଅନୁଯାୟୀ ବନ୍ୟାରେ ଭାସିଯାଇଥିବା 1114 ମୃତଦେହ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇଛି। ଦକ୍ଷିଣ ଚିତୱାନ ଜିଲ୍ଲାରୁ ସବୁଠାରୁ ଅଧିକ ସଂଖ୍ୟକ ମୃତଦେହ ଉଦ୍ଧାର କରାଯାଇଛି। ଏପର୍ଯ୍ୟନ୍ତ 95 ମୃତଦେହ ଚିହ୍ନଟ କରାଯାଇ ସେମାନଙ୍କ ନିକଟ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି। ସରକାରୀ କର୍ମଚାରୀ, ସୁରକ୍ଷାକର୍ମୀ, ନିର୍ବାଚିତ ପ୍ରତିନିଧି, ବିଦେଶୀ ପର୍ଯ୍ୟଟକମାନଙ୍କ ସହ ଥିବା ନେପାଳର ନାଗରିକ ଏବଂ ଜଳବିଦ୍ୟୁତ୍ ପ୍ରକଳ୍ପରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ମିଶାଇ ଅଦ୍ୟାବଧି 4000 ଲୋକ ବି ନିଖୋଜ ଅଛନ୍ତି। ଭାରତ ବର୍ତ୍ତମାନର 7-8% ଅଭିବୃଦ୍ଧି ହାରଠାରୁ ଅଧିକ ଆଗକୁ ବଢ଼ିବାର କ୍ଷମତା ରହିଛି ବୋଲି ବିଶ୍ୱବ୍ୟାଙ୍କ ଅଧ୍ୟକ୍ଷ ଅଜୟ ବାଙ୍ଗା କହିଛନ୍ତି। ବିଶ୍ୱସ୍ତରୀୟ ଶକ୍ତି କ୍ଷେତ୍ର ସମ୍ମୁଖୀନ ହେଉଥିବା ଆହ୍ୱାନ, ବାଣିଜ୍ୟିକ ଅନିଶ୍ଚିତତା ଏବଂ ଏଲ୍ନିନୋର ପ୍ରଭାବ ସତ୍ତ୍ୱେ ଭାରତର ସାମ୍ପ୍ରତିକ ଅର୍ଥନୈତିକ ପ୍ରଦର୍ଶନ ସୁଦୃଢ଼ ରହିଥିବା ଶ୍ରୀ ବାଙ୍ଗା କହିଛନ୍ତି। ଆମେରିକାର ଉତ୍ତର କାରୋଲିନାର ଆଜଭିଲ୍ଠାରେ G20 ଅର୍ଥମନ୍ତ୍ରୀମାନଙ୍କ ବୈଠକ ପୃଷ୍ଠଭୂମିରେ ଏକ ସାକ୍ଷାତକାରରେ ଶ୍ରୀ ବାଙ୍ଗା କହିଛନ୍ତି, ସାମ୍ପ୍ରତିକ ଅଭିବୃଦ୍ଧି ପରିସଂଖ୍ୟାନ ଭାରତର ଅର୍ଥନୈତିକ ଶକ୍ତିକୁ ପ୍ରତିଫଳିତ କରୁଛି। ଭାରତ ସଡ଼କ, ପୋଲ, ବିମାନ ବନ୍ଦର, ବିଦ୍ୟୁତ୍, ଜଳ ଏବଂ ଡିଜିଟାଲାଇଜେସନ୍ କ୍ଷେତ୍ରରେ ବ୍ୟାପକ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତକାଲି ଆମେରିକାର ଆଜଭିଲ୍ଠାରେ G20 ଅର୍ଥମନ୍ତ୍ରୀ ଏବଂ ସେଣ୍ଟ୍ରାଲ୍ ବ୍ୟାଙ୍କ ଗଭର୍ଣ୍ଣରମାନଙ୍କ ବୈଠକରେ ୟୁରୋପୀୟ ଅର୍ଥ କମିଶନର ଭାଲ୍ଡିସ୍ ଡୋଭ୍ରୋଭସ୍କିଙ୍କୁ ଭେଟିଛନ୍ତି। ଅର୍ଥ ମନ୍ତ୍ରଣାଳୟର ଏକ ବିବୃତ୍ତି ଅନୁଯାୟୀ ଭାରତ ୟୁ ମାଇକ୍ରୋ ଇକୋନୋମିକ୍ ଡାଇଲଗ୍ ଏବଂ ବାଣିଜ୍ୟ ଓ ପ୍ରଯୁକ୍ତିବିଦ୍ୟା ପରିଷଦ ଜରିଆରେ ଭାରତ ୟୁ ଅର୍ଥନୈତିକ ଏବଂ ଆର୍ଥିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଦିଗରେ ଦୁଇପକ୍ଷ ଆଲୋଚନା କରିଛନ୍ତି। ଉଭୟ ନେତା ଭାରତ ୟୁ ମୁକ୍ତ ବାଣିଜ୍ୟ ଚୁକ୍ତି ସମ୍ପର୍କରେ ମଧ୍ୟ କଥାବାର୍ତ୍ତା କରିଛନ୍ତି। ଭାରତ ଏବଂ ୟୁରୋପୀୟ ଷ୍ଟାର୍ଟଅପ୍ଗୁଡ଼ିକ ମଧ୍ୟରେ ଅଧିକ ସହଭାଗିତାକୁ ପ୍ରୋତ୍ସାହିତ କରିବା ସହ ଫିନ୍ଟେକ୍, କୃତ୍ରିମ ବୁଦ୍ଧିମତା ଓ ଜେନେରେଟିଭ୍ AI କ୍ଷେତ୍ରରେ ଅଧିକ ସହଯୋଗ ପାଇଁ ସୁଯୋଗ ସୃଷ୍ଟି ନିମନ୍ତେ ଦୁଇ ନେତା ଆଶା ପ୍ରକଟ କରିଛନ୍ତି। ଏହି ଅବସରରେ ଶ୍ରୀମତୀ ସୀତାରମଣ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି IMF ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟେଲିନା ଜର୍ଜିଆଙ୍କୁ ଭେଟିଛନ୍ତି। ଦୁଇ ନେତା ବିଶ୍ୱ ଅର୍ଥନୈତିକ ଦୃଶ୍ୟପଟ ଏବଂ ଭାରତର କ୍ରମବିକଶିତ ଅଭିବୃଦ୍ଧି ବିଷୟରେ ଆଲୋଚନା କରିଛନ୍ତି। ଏହି ଅବସରରେ ଶ୍ରୀମତୀ କ୍ରିଷ୍ଟାଲିନା ଭାରତର ସୁଦୃଢ଼ ଅର୍ଥନୈତିକ ପ୍ରଦର୍ଶନକୁ ସ୍ୱୀକାର କରିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଛାତ୍ରଛାତ୍ରୀମାନଙ୍କ ନିଶାଦ୍ରବ୍ୟ ସେବନ ନ କରିବାକୁ ପରାମର୍ଶ ଦେଇଛନ୍ତି। ଆଜି ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ରାୟପୁରର ତୃତୀୟ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଶ୍ରୀ ରାଧାକ୍ରିଷ୍ଣନ ଏହା କହିଛନ୍ତି। ଛତିଶଗଡ଼କୁ ଏକ ନକ୍ସଲମୁକ୍ତ ରାଜ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏଙ୍କ ପ୍ରୟାସକୁ ସେ ଉଚ୍ଚ ପ୍ରଶଂସା କରିଛନ୍ତି। ଶ୍ରୀ ରାଧାକ୍ରିଷ୍ଣନ ସମସ୍ତ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ସ୍ୱର୍ଣ୍ଣପଦକ ବିଜେତାମାନଙ୍କୁ ପଦକ ଓ ପ୍ରମାଣପତ୍ର ପ୍ରଦାନ କରିଛନ୍ତି। କାର୍ଯ୍ୟକ୍ରମରେ ଛତିଶଗଡ଼ ରାଜ୍ୟପାଳ ରେମଣ୍ଡ ଡେକା, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ, ଛତିଶଗଡ଼ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ୟାମ ବିହାରୀ ଜୟସ୍ୱାଲ ପ୍ରମୁଖ ଉପସ୍ଥିତ ଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆସନ୍ତାକାଲିଠାରୁ ଶନିବାର ପର୍ଯ୍ୟନ୍ତ ୟୁକ୍ରେନ୍ ଓ ପୋଲାଣ୍ଡକୁ 3 ଦିନିଆ ଗସ୍ତରେ ଯିବେ। ଏହି ସମୟରେ ଡକ୍ଟର ଜୟଶଙ୍କର ୟୁକ୍ରେନ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଆନ୍ଦ୍ରି ସିଭିହା ଏବଂ ପୋଲାଣ୍ଡର ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ରୋଡାସ୍ଲା ସିକୋସ୍କିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ମଜବୁତ କରିବ। ଏଥିସହିତ ଆଞ୍ଚଳିକ ବିକାଶ ତଥା ପାରସ୍କରିକ ସ୍ୱାର୍ଥଜଡ଼ିତ ବିଭିନ୍ନ ପ୍ରସଙ୍ଗ ଉପରେ ନେତାମାନେ କଥାବାର୍ତ୍ତା କରିବେ। କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି, ସମନ୍ୱୟ ରକ୍ଷା କରି ସଂରକ୍ଷଣ ଏବଂ ମାନବ ପ୍ରକୃତିର ସହାବସ୍ଥାନ ହିଁ ପରିବେଶୀୟ ସଂରକ୍ଷଣର ମୂଳଦୁଆ ହେବା ଉଚିତ। ନୂଆଦିଲ୍ଲୀରେ ବାଘ ସଂରକ୍ଷଣ ଅଞ୍ଚଳ, ଜୀବିକା, ଜୈବ ଅର୍ଥନୀତି ଓ ପରିବେଶ ପର୍ଯ୍ୟଟନ ଶୀର୍ଷକ ଦୁଇଦିନିଆ ଅନ୍ତର୍ଜାତୀୟ କର୍ମଶାଳାକୁ ଉଦ୍ଘାଟନ କରି ଶ୍ରୀ ଯାଦବ ଏହି ମନ୍ତବ୍ୟ ଦେଇଛନ୍ତି। ଏହି ଅବସରରେ ସେ ପ୍ରୋଜେକ୍ଟ ଟାଇଗର ଅଧୀନରେ ଭାରତର ସଂରକ୍ଷଣ କାର୍ଯ୍ୟାବଳୀ ଉପରେ ଆଲୋକପାତ କରିଛନ୍ତି। ବାଘମାନେ ଜଙ୍ଗଲ, ଘାସପଡ଼ିଆ, ନଦୀ, ଶିକାର ପ୍ରଜାତି, ବନ୍ୟପ୍ରାଣୀ କରିଡର ଏବଂ ସ୍ଥାନୀୟ ସମ୍ପ୍ରଦାୟର ସ୍ୱାସ୍ଥ୍ୟ ସହିତ ଓତପ୍ରୋତ ଭାବେ ଜଡ଼ିତ। ସେ କହିଛନ୍ତି,
1: हम नेचर से सुपर नहीं है, हमारा नेचर के साथ को एग्जिस्टेंस होना चाहिए। और इसलिए जो टाइगर रिजर्व्स, उनका कंजर्वेशन का अर्थ है, कई बार हमने अभी NBWL में भी हमने कहा है कि भाई आप हर ट्रिब्यूटरी से पानी ले लोगे तो वाटर का जो अपना फ्लो है उसका क्या होगा। वाटर में घड़ियाल है, वाटर में मछलियां हैं, वाटर में केकड़े हैं, वाटर में

0: ଜଳ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ସମୟାନୁବର୍ତ୍ତୀ କାର୍ଯ୍ୟାନ୍ୱୟନ, ଜଳ ସଞ୍ଚୟ ଜନଭାଗିଦାରୀ, କ୍ୟାଚ୍ ଦ ରେନ୍, ପାନୀୟ ଜଳ ଉତ୍ସର ସ୍ଥାୟୀ ବ୍ୟବସ୍ଥା ଏବଂ ଜଳଜୀବନ ମିଶନ 2.0 ଅଧୀନରେ ଗ୍ରାମୀଣ ପାନୀୟ ଜଳ ଯୋଗାଣ ଯୋଜନାର ପରିଚାଳନା ଓ ରକ୍ଷଣାବେକ୍ଷଣ। ଆଜିର ଏହି ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରାଜନୈତିକ ନେତୃବୃନ୍ଦ ଓ ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଏହିସବୁ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ସ୍ୱତନ୍ତ୍ର ଟ୍ରେନ୍କୁ ଆଜି ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଭୁବନେଶ୍ୱର ନୂଆ ରେଳ ଷ୍ଟେସନ୍ଠାରେ ଶୁଭାରମ୍ଭ କରିଛନ୍ତି। ଯୋଜନାରେ 800 ଜଣ ବରିଷ୍ଠ ନାଗରିକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଅଯୋଧ୍ୟା ଓ ବାରାଣସୀ ଅଭିମୁଖେ ଯାତ୍ରା କରିଛନ୍ତି। ଶୁଭାରମ୍ଭ ଅବସରରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ବରିଷ୍ଠ ନାଗରିକଙ୍କ ଆଧ୍ୟାତ୍ମିକ ଆକାଂକ୍ଷାକୁ ସମ୍ମାନ ଜଣାଇ ତଥା ତୀର୍ଥଯାତ୍ରା ସ୍ୱପ୍ନ ପୂରଣ କରିବା ପାଇଁ ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି। ଏହି ପର୍ଯ୍ୟାୟରେ ଖୋର୍ଦ୍ଧା, ଜଗତସିଂହପୁର, କଟକ, ପୁରୀ, କେନ୍ଦ୍ରାପଡ଼ା ଓ ଢେଙ୍କାନାଳ ଜିଲ୍ଲାର ତୀର୍ଥଯାତ୍ରୀଙ୍କ ସମେତ 25 ଜଣ ଅଧିକାରୀ ଏହି ଯାତ୍ରାରେ ସାମିଲ ହୋଇଛନ୍ତି। ତୀର୍ଥଯାତ୍ରୀମାନେ ଆସନ୍ତା 7 ତାରିଖରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ। ପ୍ରଦୂଷଣ ପ୍ରମାଣପତ୍ର ଜରିମାନାକୁ ହ୍ରାସ କରାଯାଇଛି ବୋଲି ସଡ଼କ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି। ଜରିମାନାର ମୂଲ୍ୟ 10,000 ଟଙ୍କା ପରିବର୍ତ୍ତେ 6,000 ଟଙ୍କା ଧାର୍ଯ୍ୟ କରାଯାଇଛି। 2 ଓ 3 ଚକିଆ ଯାନ ପାଇଁ ପ୍ରଥମ ଥର ଉଲ୍ଲଙ୍ଘନ କଲେ 1,000 ଟଙ୍କା ଏବଂ ଦ୍ୱିତୀୟ ଥର ପାଇଁ 5,000 ଟଙ୍କା ଦେୟ ଦେବାକୁ ପଡ଼ିବ ବୋଲି ମନ୍ତ୍ରୀ କହିଛନ୍ତି। 4 ଚକିଆ ଯାନ ପାଇଁ ପ୍ରଥମ ଉଲ୍ଲଙ୍ଘନରେ 2,000 ଏବଂ ଦ୍ୱିତୀୟ ଥରର 5,000 ଟଙ୍କା ଜରିମାନା ଓ ଅନ୍ୟାନ୍ୟ ଯାନଗୁଡ଼ିକ ପାଇଁ ପ୍ରଥମ ଥର ପାଇଁ 3,000 ଏବଂ ଦ୍ୱିତୀୟ ଥର ଉଲ୍ଲଙ୍ଘନରେ 6,000 ଟଙ୍କା ଜରିମାନା ଦେବାକୁ ପଡ଼ିବ। 90 ଦିନରୁ ଅଧିକ ଇ ଚାଲାଣ ବକାୟ ଥିଲେ ପ୍ରଦୂଷଣ ପ୍ରମାଣପତ୍ର ରଦ୍ଦ ହୋଇଯିବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି।
1: ଯୋଉ ଗାଡ଼ିର ପଲ୍ୟୁସନ୍ ସାର୍ଟିଫିକେଟ୍ ନାହିଁ ତାକୁ 10,000 ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ଥିଲା, ତାକୁ ଆମ ସରକାର ତାକୁ ଆଜି କମେଇ ଦେଇଛନ୍ତି। ଏବଂ ଯୋଉଭଳି ଭାବେ ଆମ ସରକାରଙ୍କର ଆନ୍ତରିକତା, ଲୋକଙ୍କ ସେବା, ଆଜି ଯୋଉ ଗାଡ଼ିର ପଲ୍ୟୁସନ୍ ନଥିବ ତାକୁ 1,000 ପ୍ରଥମ ଥର ଉଲ୍ଲଙ୍ଘନ କଲେ ଏବଂ ଦ୍ୱିତୀୟ ଥର ଉଲ୍ଲଙ୍ଘନ କଲେ 2,000 2 ଚକିଆ 3 ଚକିଆ ପାଇଁ। ସମସ୍ତଙ୍କୁ ମୋର ଅନୁରୋଧ ଅଛି ଯେ ଗାଡ଼ି ଚଲାଇବା, ରୋଡ଼କୁ ଗାଡ଼ି ଆଣିବା, ସଡ଼କ ସୁରକ୍ଷା ଦୃଷ୍ଟିକୋଣରୁ ଆମେ ସମସ୍ତେ ସାବଧାନତା ପାଳନ କରିବା, ସମସ୍ତ କାଗଜପତ୍ର ଅନ୍ତପକ୍ଷେ ସଜାଡ଼ିବା ଆବଶ୍ୟକ। ସମସ୍ତଙ୍କୁ ଅନୁରୋଧ ଅଛି ସରକାରଙ୍କୁ ସହଯୋଗ କରିବା।
0: ଭାଦ୍ରବ କୃଷ୍ଣ ପଞ୍ଚମୀ ତିଥିରେ ଆଜି ପୁରୀ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କର ରାଉରେଖା ଲାଗି ନୀତି ଅନୁଷ୍ଠିତ ହେଉଛି। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଏହି ସ୍ୱତନ୍ତ୍ର ନୀତି କରାଯିବ। ଏନେଇ ଆଜି ଅପରାହ୍ନ 2:30 ସନ୍ଧ୍ୟା 7 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଗତ ସ୍ନାନ ପୂର୍ଣ୍ଣିମା ଦିନ ଅଣସର ଘରେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖର ଚତୁଃପାର୍ଶ୍ୱରେ ସ୍ୱର୍ଣ୍ଣରେ ନିର୍ମିତ ରାହୁଲରେଖାକୁ ଓଲାଗି କରି ଭଣ୍ଡାର ଘରେ ରଖାଯାଇଥିଲା। ଏହାକୁ ଆଜି ରେଖା ପଞ୍ଚମୀରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖରେ ଲାଗି କରାଯିବ। ସକାଳୁ ଗୋପାଳବଲ୍ଲଭ ଭୋଗ ବଢ଼ିବା ପରେ ତଢ଼ାଉକରଣ ଓ ଦେଉଳକରଣ ଭଣ୍ଡାର ମେକାପଙ୍କୁ କହି ଭଣ୍ଡାର ଘରୁ ମୁଦ ହୋଇ ରହିଥିବା ସୁବର୍ଣ୍ଣ ରାହୁରେଖା ବାହାର କରିଥିଲେ। ପରେ ବେହେରଣ ଦ୍ୱାର ନିକଟରେ ଶ୍ରୀମନ୍ଦିର ବଣିଆ ସେବକ ରାହୁରେଖାକୁ ମାଜି ସଫା କରିଥିଲେ। ଭୋଗମଣ୍ଡପ ନୀତି ବଢ଼ିବା ପରେ ପାଳିଆ ସେବକ ଓ ଦୈତା ସେବକମାନେ ଜୟ ବିଜୟ ଦ୍ୱାର ବନ୍ଦ କରି ମହାପ୍ରଭୁଙ୍କୁ ଏହି ରାହୁରେଖା ଲାଗି କରିବେ। ରାଜ୍ୟର କେତେକ ସ୍ଥାନରେ ଆଜି ବିଶେଷ ଦ୍ୱାର ପୂଜା ନୀତି ପାଳିତ ହେବାର ବିଧି ରହିଛି। ରକ୍ଷା ପଞ୍ଚମୀରେ ଗୃହକର୍ତ୍ତାମାନେ ସର୍ପ, ହିଂସ୍ର ପଶୁ, ଭୂତ, ପିଶାଚମାନଙ୍କଠାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଶ୍ରୀ ବଟୁକ ଭୈରବଙ୍କ ପୂଜା କରିଥାନ୍ତି। ପୁରୀ ଶ୍ରୀମନ୍ଦିରରେ ଗତ 31 ତାରିଖ ସୁଦ୍ଧା 3 ଭିନ୍ନ ଭିନ୍ନ ଯୋଜନାରେ 1,811,09,58,283 ଟଙ୍କା ସ୍ଥାୟୀ ଜମା ଭାବେ ରଖାଯାଇଛି। ଏଥିମଧ୍ୟରୁ ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନଙ୍କରେ 1,311,09,58,283 ଟଙ୍କା ଏବଂ ଶ୍ରୀମନ୍ଦିରର ପିଏଲ୍ ଆକାଉଣ୍ଟରେ ରାଜ୍ୟ ସରକାରଙ୍କ ପ୍ରଦତ୍ତ 500 କୋଟି ଟଙ୍କାର କର୍ପସ୍ ପାଣ୍ଠି ରଖାଯାଇଥିବା ଜଣାପଡ଼ିଛି। ଶ୍ରୀଜଗନ୍ନାଥ ମନ୍ଦିରର ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ସଞ୍ଚୟ ଖାତା ଓ ଚାଲୁ ଖାତାରେ 100,70,66,868 ଟଙ୍କା ରହିଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ନଡ଼ିଆ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ତଥା ସମାଜରେ ଏହାର ଆର୍ଥିକ ଏବଂ ସ୍ୱାସ୍ଥ୍ୟଗତ ଲାଭ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ନଡ଼ିଆ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ଅନିଶ୍ଚିତତା ସମୟରେ ନଡ଼ିଆ ଖାଦ୍ୟ, ଶକ୍ତି ଓ ଜୀବିକାର ସୁରକ୍ଷା। ଶୁଣନ୍ତୁ ଏ ସମ୍ପର୍କରେ ଏକ ଉପସ୍ଥାପନା।
2: ଏକ ଉଷ୍ମମଣ୍ଡଳୀୟ ଲାଭକାରୀ ଫସଲ ଭାବେ ନଡ଼ିଆର ଉତ୍ପତ୍ତି ଦକ୍ଷିଣ ପୂର୍ବ ଏସିଆ ମହାଦେଶରେ ହୋଇଥିବାର ଅନୁମାନ କରାଯାଇଛି। ଆରବ ନାବିକମାନଙ୍କ ମାଧ୍ୟମରେ ଭାରତ

0: ସମେତ ଦକ୍ଷିଣ ପୂର୍ବ ଏସିଆରୁ ପୂର୍ବ ଆଫ୍ରିକାର ଉପକୂଳ ପର୍ଯ୍ୟନ୍ତ ନଡ଼ିଆ ବ୍ୟାପିବାରେ ଲାଗିଲା। ନଡ଼ିଆ ଗଛ ଖାଦ୍ୟ, ଇନ୍ଧନ, ପ୍ରସାଧନ ସାମଗ୍ରୀ, ଔଷଧ ଏବଂ ନିର୍ମାଣ ସାମଗ୍ରୀ ଆଦି ଯୋଗାଇଥାଏ। ନଡ଼ିଆ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ 1981 ଜାନୁଆରୀ ମାସ 12 ତାରିଖରେ ନଡ଼ିଆ ବିକାଶ ବୋର୍ଡ ପ୍ରତିଷ୍ଠା କରାଯାଇଥିଲା। କୋଚିରେ ଥିବା ଏହାର ମୁଖ୍ୟାଳୟ 22 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ନଡ଼ିଆ କ୍ଷେତ୍ରର ଅଭିବୃଦ୍ଧି ପାଇଁ କାର୍ଯ୍ୟ କରୁଛି। ଉତ୍ପାଦନ, ପ୍ରକ୍ରିୟାକରଣ, ବ୍ୟାପକ ବଜାର କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟରେ ଏହି ବୋର୍ଡ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରୁଛି। ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ନଡ଼ିଆ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି। ନଡ଼ିଆ ଉତ୍ପାଦନରେ ସମଗ୍ର ବିଶ୍ୱରେ ଭାରତ ଅଗ୍ରଣୀ ରାଷ୍ଟ୍ରର ମାନ୍ୟତା ପାଇଁ ତୃତୀୟ ସ୍ଥାନ ଅଧିକାର କରିଛି। ଭଦ୍ରକ ଜିଲ୍ଲାର ନରେନ୍ଦ୍ର ରୟାଲ୍ଠାରେ ବିଶ୍ୱ ନଡ଼ିଆ ଦିବସ ପାଳିତ ହୋଇଯାଇଛି। ଜଳବାୟୁ ସହନଶୀଳ ଚାଷ ଏବଂ ଜୈବିକ ନଡ଼ିଆ, କ୍ଷୀର ଓ ଖୋଳପା ବାୟୋମାସ୍ ଶକ୍ତି ଭଳି ଅଧିକ ଲାଭଦାୟକ ଉତ୍ପାଦ ମାଧ୍ୟମରେ ଗ୍ରାମୀଣ ଆର୍ଥିକ ଭବିଷ୍ୟତକୁ ବଦଳାଇ ପାରିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। ଏହି ଦିବସ ସମ୍ପର୍କରେ ଭୁବନେଶ୍ୱରସ୍ଥିତ ନଡ଼ିଆ ଉନ୍ନୟନ ବୋର୍ଡର ସଦସ୍ୟ ସସ୍ମିତା ପଲେଇ ଆକାଶବାଣୀକୁ କହିଛନ୍ତି,
1: ନଡ଼ିଆ ଚାଷର ଗୁରୁତ୍ୱ, ଏହାର ସ୍ୱାସ୍ଥ୍ୟଗତ ଉପକାରିତା ଏବଂ କୃଷିଭିତ୍ତିକ ଅର୍ଥନୀତିରେ ଏହାର ଅବଦାନ ବିଷୟରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା, ଇଣ୍ଟରନ୍ୟାସନାଲ କୋକୋନଟ୍ କମ୍ୟୁନିଟି ଆଇସିସିର ପ୍ରତିଷ୍ଠା ଦିବସକୁ ସ୍ମରଣୀୟ କରିବା ପାଇଁ 2009 ଏହି ଦିବସର ଶୁଭାରମ୍ଭ କରାଯାଇଥିଲା। ନଡ଼ିଆ ଗଛକୁ ଏହାର ବହୁମୁଖୀ ଉପଯୋଗିତା ପାଇଁ କଳ୍ପବୃକ୍ଷ ବା ଜୀବନର ବୃକ୍ଷ, ଟ୍ରି ଅଫ୍ ଲାଇଫ୍ ବୋଲି କୁହାଯାଏ, କାରଣ ଏହାର ପ୍ରତ୍ୟେକ ଅଂଶ ଯେପରିକି ପଇଡ଼ ପାଣି, ଶସ, ତେଲ, କତା ଏବଂ ପତ୍ର ମାନବ ସମାଜ ପାଇଁ ବିଭିନ୍ନ ଉପାୟରେ ସାହାଯ୍ୟ କରିଥାଏ।
0: ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣୀଆ।
2: ସାଂସଦ ବଳଭଦ୍ର ମାଝୀ ନବରଙ୍ଗପୁର ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଧାନମଣ୍ଡିରେ ଖରିଫ ଧାନ ସଂଗ୍ରହ ପାଇଁ ହେଉଥିବା ଚାଷୀ ପଞ୍ଜିକରଣ, ଗୋଦାମ ଗୃହ କାର୍ଯ୍ୟକ୍ଷମ ଆଦି ବିଭିନ୍ନ କାର୍ଯ୍ୟର ଶ୍ରୀ ମାଝୀ ତଦାରଖ କରିଛନ୍ତି। ଏଥିସହ ଆସନ୍ତା 17 ତାରିଖରୁ ଅନୁଷ୍ଠିତ ହେବାକୁ ଥିବା ସେବା ସଂକଳ୍ପ ଅଭିଯାନର ପ୍ରସ୍ତୁତି ବୈଠକରେ ମଧ୍ୟ ସେ ଯୋଗ ଦେଇଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଖାଦ୍ୟ ଅନୁପଯୋଗୀ ପନିର ବିକ୍ରି ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ପ୍ରସ୍ତୁତି ବିରୋଧରେ ଖାଦ୍ୟ ନିରାପତ୍ତା ବିଭାଗ ଚଢ଼ାଉ ଜାରି ରଖିଛି। ପାଣିପାଗ, ଉତ୍ତର ପଶ୍ଚିମବଙ୍ଗ, ଉତ୍ତର ଉପକୂଳ ଓଡ଼ିଶା ତଥା ଉତ୍ତର ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ 12 ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ମୟୂରଭଞ୍ଜ ଜିଲ୍ଲା ତିରିଙ୍ଗରେ ସର୍ବାଧିକ 42.8 mm ବର୍ଷା ରେକର୍ଡ କରାଯାଇଛି। ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଦଶରଥପୁର ଓ ବିଞ୍ଝାରପୁର ବ୍ଲକରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ଆଜି ପାଇଁ ଛୁଟି ଘୋଷଣା କରାଯାଇଛି। ବାଲେଶ୍ୱର ଜିଲ୍ଲା ସୁବର୍ଣ୍ଣରେଖାରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ସୂଚନା ଦେଇଛନ୍ତି। ଆସନ୍ତାକାଲି ସନ୍ଧ୍ୟା ପର୍ଯ୍ୟନ୍ତ ଜଳସ୍ତର ପ୍ରାୟତଃ ଏଭଳି ଅବସ୍ଥାରେ ରହିବ। ଜଳେଶ୍ୱର, ଭୋଗ୍ରାଇ, ବସ୍ତା, ବାଲ୍ୟାପାଳ ବ୍ଲକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛି। ରାଜ୍ୟର ଅନ୍ୟ କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ। ବୁଢ଼ାବଳଙ୍ଗ ନଦୀରେ ଜଳସ୍ତର ହ୍ରାସ ପାଇବା ଆରମ୍ଭ କଲାଣି। ନୂଆଦିଲ୍ଲୀଠାରେ ଜଳଶକ୍ତି ମନ୍ତ୍ରଣାଳୟ ବିଭାଗୀୟ ସମ୍ମିଳନୀର ଉଦ୍ଯାପନୀ ଅଧିବେଶନରେ ଆଜି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ଭୁବନେଶ୍ୱରଠାରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ ଅଯୋଧ୍ୟା ଓ ବାରାଣସୀ ଅଭିମୁଖେ ସ୍ୱତନ୍ତ୍ର ଟ୍ରେନ୍ର ଶୁଭାରମ୍ଭ। ପ୍ରଦୂଷଣ ପ୍ରମାଣପତ୍ର ଜରିମାନାକୁ ହ୍ରାସ କଲେ ରାଜ୍ୟ ସରକାର। ନଡ଼ିଆ ଉତ୍ପାଦନକୁ ପ୍ରୋତ୍ସାହନ ସହିତ ଆର୍ଥିକ ଓ ସ୍ୱାସ୍ଥ୍ୟଗତ ଲାଭ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ନଡ଼ିଆ ଦିବସ ଏବଂ ଲଘୁଚାପ ପ୍ରଭାବରେ ବର୍ଷା ନେଇ 12 ଜିଲ୍ଲାକୁ ପାଣିପାଗର କେନ୍ଦ୍ର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

ଏତେବେଳେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ପ୍ରାୟୋଜକ କାର୍ଯ୍ୟକ୍ରମ ଏନ୍ସିଆର୍ଟି।

ଶୁଣିଲେ ଭକ୍ତି ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ସୁଗମ ସଙ୍ଗୀତର ପ୍ରଥମ କଣ୍ଠଶିଳ୍ପୀ କୁମାର ବାପି।

ଶୁଣିଲେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଆକାଶବାଣୀ କଟକ କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ ପ୍ରଯୋଜନା ବିନୟ କୁମାର ସାମନ୍ତରାୟ ଉପସ୍ଥାପନାରେ ଅଛନ୍ତି ବାଉରୀ ବନ୍ଧୁ ସ୍ୱାଇଁ।

0: ଆମ ନୀତିଦିନିଆ ଜୀବନରେ ପରିଷ୍କାର ପରିଚ୍ଛନ୍ନତାର ଗୁରୁତ୍ୱ ଅଧିକ। ଆମେ ଯେତେ ସ୍ୱଚ୍ଛ ରହିବା, ଆପଣାର ପରିବେଶକୁ ସଫା ସୁତୁରା ରଖିବା, ଆମ ଜୀବନ ସେତିକି ସୁସ୍ଥ ରହିବ, ନିରୋଗ ଜୀବନ ଜିଇଁବା ସମ୍ଭବ ହେବ। ସବୁଠୁ ବଡ଼ କଥା ହେଉଛି ଆମ ପରିବାରରୁ, ଆମ ଗାଁରୁ ସ୍ୱଚ୍ଛତା ଅଭିଯାନ ଆରମ୍ଭ କରିବା ଜରୁରୀ। ଗାଁ ସୁନ୍ଦର ରହିଲେ, ପରିଷ୍କାର ରହିଲେ ଆମ ରାଜ୍ୟ, ଆମ ଦେଶ ସ୍ୱଚ୍ଛ ରହିବ। ଆଜି ଆସନ୍ତୁ ସ୍ୱଚ୍ଛ ଗାଁ, ସ୍ୱଚ୍ଛ ଦେଶ ସମ୍ପର୍କରେ ଆଲୋଚନାଟିଏ ଶୁଣିବା। ଆଲୋଚନା କରିଛନ୍ତି ସମାଜସେବୀ ସୁଶାନ୍ତ କୁମାର ଦାସ।
1: ବାସ୍ତବରେ ଗୋଟେ ପରମ୍ପରା, ଗୋଟେ ଦେଶ, ଗୋଟେ ସଭ୍ୟତାର ପରିଚୟ ତାର ପରିବେଶର ସ୍ୱଚ୍ଛତାରୁ ହିଁ ଜଣାପଡ଼େ। ଏ ଜ୍ଞାନଭୂମି, ଏ ବେଦଭୂମି ଭାରତବର୍ଷ ଦିନେ କେବଳ ସମୃଦ୍ଧ ନଥିଲା, ଏକ ପବିତ୍ର ସ୍ୱଚ୍ଛ ମଧ୍ୟ ଥିଲା, ଯାହା ଆଜି ପ୍ରତ୍ୟେକ ଗାଁରେ ପ୍ରତିଫଳିତ ହେଉଛି। ବର୍ତ୍ତମାନ ଗାଁରେ ବିଭିନ୍ନ ଡଷ୍ଟବିନ୍ ବ୍ୟବହାର କରାଯାଉଛି, ଗାଁର ଲୋକମାନେ ସ୍ୱଚ୍ଛତାକୁ ବୁଝିଲେଣି। ପୂର୍ବରୁ ଗାଁର ଲୋକମାନେ ବାହାରେ ମଳତ୍ୟାଗ କରୁଥିଲେ, ତାହା ଏବେ ଧୀରେ ଧୀରେ କମିବାକୁ ଲାଗିଲେଣି। ପ୍ରତ୍ୟେକ ଲୋକ ନିଜ ବାଡ଼ିରେ ଟଏଲେଟ୍ ବ୍ୟବହାର ମଧ୍ୟ କଲେଣି। ତଥାପି ଆମେ ଏତିକିରେ ରହିବା ଉଚିତ ନୁହେଁ। ଏହି କାର୍ଯ୍ୟକ୍ରମକୁ, ଏହି ଭାବନାକୁ, ଏହି ବିଚାରକୁ ଦେଶର ପ୍ରତ୍ୟେକ ନାଗରିକଙ୍କ ଭିତରେ ପହଞ୍ଚାଇବା ପାଇଁ ଆମର ଚେଷ୍ଟା ଅହର ରହିବା ଆବଶ୍ୟକ। ତଥାପି ଗାଁର ପ୍ରତ୍ୟେକ ଲୋକଙ୍କୁ ଆହୁରି ସଚେତନ କରିବାର ଆବଶ୍ୟକତା ଅଛି। ଅନେକ ସଚେତନ କରାଯାଉଛି, ତଥାପି ଆହୁରି ଏହାର ଆବଶ୍ୟକତା ଅଛି। ସ୍ୱଚ୍ଛତା ଥିଲେ ରୋଗ ମାଡ଼ିବନି, ସ୍ୱଚ୍ଛତା ଥିଲେ ମନ ଖରାପ ହେବନି। ତେଣୁ ସୁସ୍ଥ ଏବଂ ସ୍ୱଚ୍ଛ ପରିବେଶ ମଣିଷର ମନକୁ ସବୁବେଳେ ପ୍ରଫୁଲ୍ଲିତ ରଖିବା ସହିତ ମଣିଷର ମନକୁ ସବୁବେଳେ ସକାରାତ୍ମକ ଦିଗକୁ ନେଇଥାଏ। ତେଣୁ ଆପଣମାନେ ନିଜ ନିଜର ଘର, ନିଜ ନିଜର ପରିବେଶକୁ ନିଜେ ସଫା ରଖିବା ପାଇଁ ଚେଷ୍ଟା କରନ୍ତୁ। କେବଳ ସଫେଇ କର୍ମଚାରୀମାନଙ୍କ ଉପରେ ନିର୍ଭର କଲେ ହେବନି, ସ୍ୱଚ୍ଛତା ରଖିବା ଆମର କର୍ତ୍ତବ୍ୟ। ଆଜି ପୁରପଲ୍ଲୀରେ ସ୍ୱଚ୍ଛତାର ଜୟଧ୍ୱନି ବାଜୁଛି, ପ୍ରତ୍ୟେକ ଗାଁରେ ପ୍ରତ୍ୟେକ ବ୍ୟକ୍ତି ଏବେ ସ୍ୱଚ୍ଛତା ଆଡ଼କୁ ନିଜର ପାଦ ବଢ଼ଉଛି। ଆମେ ବିଭିନ୍ନ ଜାଗାରେ ଦେଖିବାକୁ ପାଉଛୁ, ଗାଁର ଭିନ୍ନ ଭିନ୍ନ ସମୟରେ ବିଭିନ୍ନ ବ୍ୟକ୍ତିବିଶେଷ, ବିଭିନ୍ନ ସାମାଜିକ ଅନୁଷ୍ଠାନ ବିଭିନ୍ନ ସମୟରେ ସ୍ୱଚ୍ଛତା କାର୍ଯ୍ୟକ୍ରମ କରୁଛନ୍ତି, ଯାହା ଆଗାମୀ ଦିନରେ ଆଗାମୀ ପିଢ଼ି ପାଇଁ ପ୍ରେରଣାଦାୟକ ହେବ ବୋଲି ଆଶା। ଏବଂ ଆମେ ଯଦି କିଛି ଦିନ ପୂର୍ବରୁ ଆମ ଦେଶର ଗାଁ ଗହଳିକୁ ଦେଖିବା, ତେବେ ଆଜିର ଗାଁ ଗହଳି ଭିତରେ ସ୍ୱଚ୍ଛତା ଦୃଷ୍ଟିରୁ ନିଶ୍ଚିତ ଭାବରେ ଆମେ ଅଧିକ ଉନ୍ନତି କରିଛେ। ଗାଁ ଗହଳିରେ ଆଉ ସେମିତି ଅଳିଆ ନର୍ଦ୍ଦମା ଦେଖାଯାଉନି, ଧୀରେ ଧୀରେ ପରିବର୍ତ୍ତନ ହେଉଛି। ତେଣୁ ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମ କେବଳ କାର୍ଯ୍ୟକ୍ରମ ହୋଇ ରହିବା ଉଚିତ ନୁହଁ। ଆମ ଦେଶ ଭାରତବର୍ଷରେ ପ୍ରତ୍ୟେକ ଲୋକମାନଙ୍କ ପାଖରେ ଏଟା ପହଞ୍ଚିବା ଦରକାର। ଏଟା ଏକ ଜନ ଆନ୍ଦୋଳନ ରୂପରେ ଭାରତବର୍ଷରେ ଠିଆ ହେବା ଦରକାର। ଗାନ୍ଧିଜୀ କହିଥିଲେ ସ୍ୱଚ୍ଛତା ସମସ୍ତଙ୍କର ପ୍ରାଥମିକତା ହେବା ଆବଶ୍ୟକ। ବର୍ତ୍ତମାନ ଯେଉଁ ସ୍ୱଚ୍ଛ ଭାରତ ମିଶନ ଚାଲିଛି ଭାରତବର୍ଷରେ, ଭାରତକୁ ସ୍ୱଚ୍ଛତାର ଏକ ସ୍ୱତନ୍ତ୍ର ସ୍ଥାନକୁ ନେବା ପାଇଁ ସେହି ମିଶନର ପ୍ରତୀକ ହେଉଛି ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ଚଷମା। ସେ ଚଷମା ଦେଖିଲେ ଆମକୁ ଲାଗେ ସେ କେବଳ ଏକ ଚିତ୍ର ନୁହେଁ, ସେ ଚିତ୍ର

ଯେମିତି କହୁଛି ଏବଂ ସେ ଚିତ୍ର ମାଧ୍ୟମରେ ଗାନ୍ଧିଜୀ ଯେମିତି କହୁଛନ୍ତି ଯେ ତମେମାନେ କ'ଣ କରୁଛ ମୁଁ ସବୁ ଦେଖୁଛି। ତେଣୁ ମହାତ୍ମା ଗାନ୍ଧୀଙ୍କର ଏକମାତ୍ର ଲକ୍ଷ୍ୟ ଥିଲା ଏବଂ ତାଙ୍କର ସବୁଠାରୁ ବଡ଼ ଉକ୍ତି ଥିଲା ସ୍ୱତନ୍ତ୍ରତା ଠାରୁ ସ୍ୱଚ୍ଛତା ଅଧିକ ଆବଶ୍ୟକ। ତେଣୁ ନିଶ୍ଚିତ ଭାବରେ ସେହି କ୍ଷେତ୍ରରେ ମୋ ଭାରତ କାମ

କ୍ଷେତ୍ରରେ ମୋ ଭାରତ କାମ କରୁଛି, ମୋ ଭାରତର ଗାଁ ଗହଳି ସେହି ଦିଗକୁ ବଢ଼ୁଛନ୍ତି, ଏଥିରେ ସନ୍ଦେହ ନାହିଁ। ମନୁଷ୍ୟ ଏକ ସାମାଜିକ ପ୍ରାଣୀ, ତେଣୁ ତାକୁ ବଞ୍ଚିବାକୁ ହେଲେ ମୌଳିକ ଆବଶ୍ୟକତା ତଥା ଖାଦ୍ୟ, ବସ୍ତ୍ର, ବାସଗୃହ ନିତ୍ୟାନ୍ତ ଆବଶ୍ୟକ। କିନ୍ତୁ ମୁଁ କହିବି ଖାଲିକି ଏତିକି ହେଲେ ହେବନି, ସେଥିପାଇଁ ସ୍ୱଚ୍ଛ ପରିବେଶ ଆବଶ୍ୟକ। ସ୍ୱଚ୍ଛ ପରିବେଶ ସ୍ୱଚ୍ଛ ଗାଁ ଠାରୁ ଆରମ୍ଭ କରି ସ୍ୱଚ୍ଛ ଦେଶ ଗଠନ କରିବାକୁ ସକ୍ଷମ ହୋଇପାରିବ। ସ୍ୱଚ୍ଛତା ଏକ ପବିତ୍ର ଗୁଣ, ସ୍ୱଚ୍ଛତା ଆମ ପରମ୍ପରା ଓ ଜୀବନର ଏକ ଧାରା। ବୌଦ୍ଧିକ ଯୁଗରେ ଆମ ମୁନିଋଷିମାନେ ସରଳ ଜୀବନଯାପନ ସହିତ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ଯତ୍ନଶୀଳ ଥିଲେ। ଆମେ ଯଦି ଆମର ବେଦ, ଉପନିଷେଦ, ବିଭିନ୍ନ ଗ୍ରନ୍ଥ ଦେଖିବା, ସେଥିରେ ମଧ୍ୟ ସ୍ୱଚ୍ଛତା ଓ ପବିତ୍ରତାକୁ ଅନେକ ଗୁରୁତ୍ୱ ଦିଆଯାଇଛି। ତେଣୁ ଆଜି ସ୍ୱଚ୍ଛତା ପ୍ରତ୍ୟେକ ମାନବ ସମାଜ ପାଇଁ, ପ୍ରତ୍ୟେକ ବ୍ୟକ୍ତି ପାଇଁ ନିତ୍ୟାନ୍ତ ଆବଶ୍ୟକ। ସ୍ୱଚ୍ଛତା ଏକ ମୌଳିକ ଆବଶ୍ୟକତା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। 2014 ମସିହା ଅକ୍ଟୋବର 2 ତାରିଖରୁ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛତାକୁ ନେଇ ଯେଉଁ ଡାକରା ଦେଇଥିଲେ, ସ୍ୱଚ୍ଛ ଭାରତ ସୁସ୍ଥ ଭାରତ, ତାହା ଆଜି ପ୍ରତ୍ୟେକ ଗାଁ ଗହଳିରେ ସଫଳ ହେବାକୁ ଯାଉଛି। ଏ ପୃଥିବୀ ହେଉଛି ଆମ ମା, ଏ ଗାଁ ହେଉଛି ଆମ ମା, ଏ ଗାଁ ମୋ ଘର, ଏକୁ ଯଦି ମୁଁ ସଫା ରଖିବି, ପବିତ୍ରତା ରଖିବି, ତେବେ ମୋ ଜନ୍ମଭୂମି ମାଟି ମଧ୍ୟ ପବିତ୍ରତା ରହିବ, ଏବଂ ମୋ ଗାଁ ସ୍ୱଚ୍ଛତା ରହିଲେ ଧୀରେ ଧୀରେ ମୋ ଦେଶ ମଧ୍ୟ ସ୍ୱଚ୍ଛତା ହେବ, ଆଉ ସାରା ପୃଥିବୀରେ ମୋ ଦେଶ ସ୍ୱଚ୍ଛ ଦେଶ, ସୁସ୍ଥ ଦେଶ ହେଇ ସମସ୍ତଙ୍କ ପାଖରେ ଏକ ସୁନ୍ଦର ସନ୍ଦେଶର ବାର୍ତ୍ତା ଦେବ। ଏବଂ ଏହା ଆଉ ବେଶୀ ସମୟ ନୁହେଁ, ଖୁବ୍ ଶୀଘ୍ର ମୋ ଦେଶ ଭାରତ ସ୍ୱଚ୍ଛତାର ଶୀର୍ଷରେ ପହଞ୍ଚିବ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ।

ଶୁଣୁଥିଲେ ଆଲୋଚନା ସ୍ୱଚ୍ଛ ଗାଁ ସ୍ୱଚ୍ଛ ଦେଶ। ଏ ସମ୍ପର୍କରେ କହିଥିଲେ ସମାଜସେବୀ ସୁଶାନ୍ତ କୁମାର ଦାସ। ତେବେ ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ନମସ୍କାର।

ଶୁଣୁଥିଲେ ଆକାଶବାଣୀ କଟକେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ। ଏହାକୁ ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ। ଉପସ୍ଥାପନାରେ ଥିଲେ ବାଉରୀବନ୍ଧୁ ସ୍ୱାଇଁ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀଠାରେ ଜଳଶକ୍ତି ମନ୍ତ୍ରଣାଳୟର ବିଭାଗୀୟ ସମ୍ମିଳନୀକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ। ଜଳସେଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ପାରଦର୍ଶିତା ଆଣିବା ପାଇଁ 40,000 ଉର୍ଦ୍ଧ୍ୱ ପାଣି ପଞ୍ଚାୟତକୁ ସଶକ୍ତ କରାଯାଇଛି କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ। ପ୍ରକାଶ ପାଇଲା ଓଟିଇଟି 2026 ପରୀକ୍ଷାଫଳ ଏବଂ ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ଶ୍ରୀବିଗ୍ରହମାନଙ୍କ ରାହୁ ରେଖା ଲାଗି ନୀତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ସୁଷମା ସ୍ୱରାଜ ଭବନଠାରେ ଆଜି ଜଳଶକ୍ତି ମନ୍ତ୍ରଣାଳୟର ବିଭାଗ

0: ବିଭାଗୀୟ ସମ୍ମିଳନୀର ଉଦ୍ଯାପନୀ ଅଧିବେଶନରେ ଉଦ୍ବୋଧନ ଦେଇଛନ୍ତି। ଏହି ସମ୍ମିଳନୀ ହେଉଛି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପରିକଳ୍ପିତ ବିଭାଗ ସ୍ତରୀୟ ଶିଖର ସମ୍ମିଳନୀର ପ୍ରଥମ ପର୍ଯ୍ୟାୟ। ଟିମ୍ ଇଣ୍ଡିଆ ମନୋଭାବକୁ ସୁଦୃଢ଼ କରିବା, ସହଯୋଗୀ ସଂଘୀୟ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ସହିତ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଘନିଷ୍ଠ ସହଯୋଗ ଦ୍ୱାରା ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଉପରେ ସାମୂହିକ ଦାୟିତ୍ୱ ବୃଦ୍ଧି କରି ସମୟାନୁବର୍ତ୍ତୀ ସମାଧାନ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟର ଜଳ ସୁରକ୍ଷା ଓ ସିଞ୍ଚନ ବ୍ୟବସ୍ଥାର ବିକାଶ ସମ୍ପର୍କରେ ଆଲୋକପାତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ 54,000 କୋଟି ଟଙ୍କାର ଜଳ ଭିତ୍ତିଭୂମି କାର୍ଯ୍ୟକୁ ମଞ୍ଜୁରୀ ମିଳିଛି। ସେଥିମଧ୍ୟରୁ 3,20,000 ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଛି। ରାଜ୍ୟର ଜଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ 770 ନୂତନ ଚେକ୍ଡ୍ୟାମ୍ ଓ 9 ଇନ୍ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକ୍ଚର ଆଇଏସ୍ଏସ୍ ଶେଷ ହୋଇଥିବା ବେଳେ 1,312 ପୁରୁଣା ଚେକ୍ଡ୍ୟାମ୍ର ପୁନରୁଦ୍ଧାର କରାଯାଇଛି। ଏହା ସହିତ ଆଗାମୀ ବର୍ଷକ ମଧ୍ୟରେ 14 ଆଇଏସ୍ଏସ୍ ପ୍ରକଳ୍ପ ଏବଂ 6 ମଧ୍ୟମ ଧରଣର ଜଳସେଚନ ପ୍ରକଳ୍ପ ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗ୍ରାମାଞ୍ଚଳ ଓ କୃଷିକ୍ଷେତ୍ରକୁ ସହାୟତା ପାଇଁ 3,224 କମ୍ୟୁନିଟି ଲିଫ୍ଟ ଇରିଗେସନ୍, 20,228 ଡିପ୍ ବୋରୱେଲ୍ ଏବଂ 8,917 ସୋଲାର ଡିପ୍ ବୋରୱେଲ୍ ନିର୍ମାଣ କରାଯାଇଛି। ଜଳସେଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ପାରଦର୍ଶିତା ଆଣିବା ପାଇଁ 40,000ରୁ ଉର୍ଦ୍ଧ୍ୱ ପାଣି ପଞ୍ଚାୟତକୁ ସଶକ୍ତ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାର୍ଗଦର୍ଶନରେ ଓଡ଼ିଶା ଜଳସେଚନର ଉତ୍କୃଷ୍ଟ କାର୍ଯ୍ୟାନ୍ୱୟନ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ପ୍ରତିବଦ୍ଧ ବୋଲି ଶ୍ରୀ ମାଝୀ କହିଛନ୍ତି। କାର୍ଯ୍ୟକ୍ରମରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏଙ୍କ ସମେତ ବିଭିନ୍ନ ରାଜ୍ୟର ଜଳସମ୍ପଦ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଜଳ ସଂରକ୍ଷଣ, ଭୂତଳ ଜଳ ପରିଚାଳନା ଓ ଭିତ୍ତିଭୂମି ବିକାଶ ଉପରେ ବ୍ୟାପକ ଆଲୋଚନା କରିଥିଲେ। ରାଜ୍ୟର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଅଧିକ ତଥ୍ୟଭିତ୍ତିକ, ବୈଜ୍ଞାନିକ ଓ ପ୍ରଯୁକ୍ତି ସମ୍ପନ୍ନ କରିବା ଲକ୍ଷ୍ୟରେ ଆଜି ଭୁବନେଶ୍ୱର ଲୋକସେବା ଭବନଠାରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରାଧିକରଣ, ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ ୟୁଏନ୍ଡିପି ଏବଂ ସିଭିକ୍ ଡାଟା ଲ୍ୟାବ୍ ମଧ୍ୟରେ ଏକ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଏହି ଚୁକ୍ତିନାମା ପରେ ରାଜ୍ୟରେ ବିପର୍ଯ୍ୟୟର ବିପଦ, ପ୍ରଭାବ ଆକଳନ ଏବଂ ଡିଜିଟାଲ୍ ଭିତ୍ତିଭୂମି ଆହୁରି ସୁଦୃଢ଼ ହୋଇପାରିବ। ଏଥିରେ ପ୍ରଯୁକ୍ତି, ତଥ୍ୟ, ନବସୃଜନ ଓ ବିଶ୍ୱସ୍ତରୀୟ ବିଶେଷଜ୍ଞମାନଙ୍କୁ ଏକତ୍ରିତ କରି ବିପର୍ଯ୍ୟୟ ଜନିତ ବିପଦକୁ ଠିକ୍ ଭାବେ ଚିହ୍ନଟ ଓ ବୁଝିବା ଉପରେ ଗୁରୁତ୍ୱ ପ୍ରଦାନ କରାଯିବ। ବିପଦ ସମ୍ପର୍କିତ ତଥ୍ୟ ଓ ବିପଦ ଆକଳନ ଆଧାରରେ ସମନ୍ୱିତ ଭାବେ କାର୍ଯ୍ୟ କରି ଓଡ଼ିଶା ଅଧିକ ସୁରକ୍ଷିତ, ସଶକ୍ତ ଓ ଜଳବାୟୁ ପରିବର୍ତ୍ତନର ପ୍ରଭାବ ମୁକାବିଲା କରିପାରୁଥିବା ରାଜ୍ୟ ଭାବେ ଆଗକୁ ବଢ଼ୁଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।
1: ଏହି ଚୁକ୍ତିନାମା ଫଳରେ ରାଜ୍ୟରେ ବିପର୍ଯ୍ୟୟର ବିପଦ ଏବଂ ପ୍ରଭାବର ଆକଳନ, ତାର ଡାଟା ଭିତ୍ତିକ ନିଷ୍ପତ୍ତି ଗ୍ରହଣ ଏବଂ ଡିଜିଟାଲ ଭିତ୍ତିଭୂମି ଆହୁରି ସୁଦୃଢ଼ ହେବ। ଓଷ୍ଟମା ଏବଂ ୟୁଏନ୍ଡିପି ଭିତରେ ଯେଉଁ ବୁଝାମଣା ସ୍ୱାକ୍ଷରିତ ହୋଇଛି, ତାର ଫଳରେ 30 ଜିଲ୍ଲାରେ ବ୍ୟାପକ ସର୍ଭେ ହେବ ଏବଂ 30 ଯାକ ଜିଲ୍ଲାରେ ବିପଦ, ବ୍ୟାପକ ବିପଦ, ବିପଦର ପ୍ରଭାବ କେତେ ଏବଂ ତାର ସମ୍ବେଦନଶୀଳତାର ଆକଳନ, ରିସ୍କ ଏବଂ ଭଲ୍ନରାବିଲିଟି ଏସେସ୍ମେଣ୍ଟ କରାଯିବ।
0: ରାଜ୍ୟରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ସ୍ୱତନ୍ତ୍ର ଟ୍ରେନ୍କୁ ଆଜି ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଭୁବନେଶ୍ୱର ନୂଆ ରେଳ ଷ୍ଟେସନଠାରେ ଶୁଭାରମ୍ଭ କରିଛନ୍ତି। ଯୋଜନାରେ 800 ବରିଷ୍ଠ ନାଗରିକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଅଯୋଧ୍ୟା ଓ ବାରାଣସୀ ଅଭିମୁଖେ ଯାତ୍ରା କରିଛନ୍ତି। ବରିଷ୍ଠ ନାଗରିକଙ୍କ ଆଧ୍ୟାତ୍ମିକ ଆକାଂକ୍ଷାକୁ ସମ୍ମାନ ଜଣାଇ ତଥା ତୀର୍ଥଯାତ୍ରା ସ୍ୱପ୍ନ ପୂରଣ କରିବା ପାଇଁ ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।
2: ଆମେ ଲିଙ୍ଗରାଜ ମହାପ୍ରଭୁଙ୍କର ଏ ଭୁବନେଶ୍ୱରର ମାଟି ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ପାଖରୁ ଅଯୋଧ୍ୟାର ରାମ ମନ୍ଦିର ବା ରାମଙ୍କ ଦରବାର ସହ ରାମଲାଲାଙ୍କ ଦର୍ଶନ, କାଶୀ ବିଶ୍ୱନାଥ ଜ୍ୟୋତିର୍ଲିଙ୍ଗ ଦର୍ଶନ କରିବାର ସୁଯୋଗ ଆମ ବରିଷ୍ଠ ନାଗରିକମାନଙ୍କୁ ମିଳିବ। ତେଣୁ ଆଗକୁ ଆହୁରି 4 ଟ୍ରେନ୍ ସ୍ତର ସ୍ତର ହୋଇଯିବ। ତେଣୁ ଓଡ଼ିଶା ସାରାର ବନ୍ଧୁମାନେ ଯେଉଁମାନଙ୍କୁ 60 ପରିବାର ଭିତରେ ଜଣକୁ କାହାକୁ ଦମ୍ପତିଙ୍କ ଭିତରେ 60 ହୋଇଥିବ ସେମାନଙ୍କୁ ଏ ସୌଭାଗ୍ୟ ମିଳିବ।
0: ଏହି ପର୍ଯ୍ୟାୟରେ ଖୋର୍ଦ୍ଧା, ଜଗତସିଂହପୁର, କଟକ, ପୁରୀ, କେନ୍ଦ୍ରାପଡ଼ା ଓ ଢେଙ୍କାନାଳ ଜିଲ୍ଲାର ତୀର୍ଥଯାତ୍ରୀଙ୍କ ସମେତ 25 ଅଧିକାରୀ ଏହି ଯାତ୍ରାରେ ସାମିଲ ହୋଇଛନ୍ତି। ତୀର୍ଥଯାତ୍ରୀମାନେ ଆସନ୍ତା 7 ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ। କାର୍ଯ୍ୟକ୍ରମରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ବିଧାୟକ ଗଣେଶ୍ୱର ବେହେରା ପ୍ରମୁଖ ତୀର୍ଥଯାତ୍ରୀମାନଙ୍କୁ ସମ୍ବୋଧିତ କରିବା ସହ ସେମାନଙ୍କ ସଫଳ ଯାତ୍ରା ପାଇଁ ଶୁଭକାମନା ଜଣାଇଛନ୍ତି। ଏହି ଅବସରରେ ପର୍ଯ୍ୟଟକମାନଙ୍କୁ ପ୍ରତୀକାତ୍ମକ ଭାବେ ରେଳ ଟିକେଟ୍ ଓ କିଟ୍ ପ୍ରଦାନ କରାଯାଇଥିଲା। ସୂଚନାଯୋଗ୍ୟ 2026-27 ଆର୍ଥିକ ବର୍ଷରେ ମୋଟ 10 ପର୍ଯ୍ୟାୟରେ 8,000 ବରିଷ୍ଠ ନାଗରିକ ଅଯୋଧ୍ୟା, ବାରାଣସୀ, ହରିଦ୍ୱାର, ଋଷିକେଶ ଓ ମଦୁରାଇ ଭ୍ରମଣ କରିବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି 2026ର ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ମୋଟ ପାସ୍ ହାର 64.48% ରହିଛି। ପରୀକ୍ଷା ପାଇଁ 97,151 ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ 53,314 ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ସୂଚନା ମିଳିଛି। ଭାଦ୍ରବ କୃଷ୍ଣ ପଞ୍ଚମୀ ତିଥିରେ ଆଜି ପୁରୀ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କର ରାହୁରେଖା ଲାଗିନୀତି ଅନୁଷ୍ଠିତ ହେଉଛି। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଏହି ସ୍ୱତନ୍ତ୍ର ନୀତି ଜାରି ରହିଛି। ଏନେଇ ସନ୍ଧ୍ୟା 7 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ଗତ ସ୍ନାନ ପୂର୍ଣ୍ଣିମା ଦିନ ଅଣସର ଘରେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ଚତୁଃପାର୍ଶ୍ୱରେ ସ୍ୱର୍ଣ୍ଣରେ ନିର୍ମିତ ରାହୁରେଖାକୁ ଓଲାଗି କରି ଭଣ୍ଡାର ଘରେ ରଖାଯାଇଥିଲା। ଏହାକୁ ଆଜି ରେଖାପଞ୍ଚମୀରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖରେ ଲାଗି କରାଯିବ। ଭୋଗମଣ୍ଡପ ନୀତି ବଢ଼ିବା ପରେ ପାଳିଆ ସେବକ ଓ ଦୈତାପତି ସେବକମାନେ ଜୟ ବିଜୟ ଦ୍ୱାର ବନ୍ଦ କରି ମହାପ୍ରଭୁଙ୍କୁ ଏହି ରାହୁରେଖା ଲାଗି କରିବେ। ନଡ଼ିଆ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ତଥା ସମାଜରେ ଏହାର ଆର୍ଥିକ ଏବଂ ସ୍ୱାସ୍ଥ୍ୟଗତ ଲାଭ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ନଡ଼ିଆ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ଅନିଶ୍ଚିତତା ସମୟରେ ନଡ଼ିଆ, ଖାଦ୍ୟ, ଶକ୍ତି ଓ ଜୀବିକାର ସୁରକ୍ଷା। ନଡ଼ିଆ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ 1981 January 12 ନଡ଼ିଆ ବିକାଶ ବୋର୍ଡ ପ୍ରତିଷ୍ଠା କରାଯାଇଥିଲା। ଭଦ୍ରକ ଜିଲ୍ଲା ଉଦ୍ୟାନ କୃଷି ବିଭାଗ ପକ୍ଷରୁ ରାଣୀତାଲଠାରେ ବିଶ୍ୱ ନଡ଼ିଆ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ନଡ଼ିଆ ଉନ୍ନୟନ ବୋର୍ଡର ଉପନିର୍ଦ୍ଦେଶକ ଶଶିକୁମାର, ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ପ୍ରମୁଖ ଯୋଗଦେଇ ନଡ଼ିଆ ଦିବସ ପାଳନର ଆଭିମୁଖ୍ୟ ଓ ଅର୍ଥନୈତିକ ଦିଗ ଉପରେ ଆଲୋକପାତ କରିଥିଲେ। ନବରଙ୍ଗପୁର ସହର ନୂଆବନ୍ଧଠାରେ କାମଧେନୁ ଗୋଖାଦ୍ୟ ଭଣ୍ଡାରକୁ ବିଧାୟକ ଗୌରୀଶଙ୍କର ମାଝି ଉଦ୍ଘାଟନ କରିଛନ୍ତି। ଏହାଦ୍ୱାରା ଚାଷୀ ଓ ଗୋପାଳକମାନେ ସୁଲଭ ମୂଲ୍ୟରେ ଉନ୍ନତମାନର ଗୋଖାଦ୍ୟ ପାଇପାରିବେ, ଯାହା ପଶୁପାଳକ ଓ ଚାଷୀଙ୍କ ଆୟ ବୃଦ୍ଧିରେ ସହାୟକ ହୋଇପାରିବ ବୋଲି ଶ୍ରୀ ମାଝି କହିଛନ୍ତି। ନୟାଗଡ଼ ଜିଲ୍ଲା ପରିଷଦର ସାଧାରଣ ବୈଠକ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ, ଉମେଶ ଚନ୍ଦ୍ର ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ଜଳସେଚନ ଓ ପରିମଳ ବିଭାଗ, ମତ୍ସ୍ୟ ଚାଷ, ପୂର୍ତ୍ତ, ଉଠା ଜଳସେଚନ, ସ୍ୱାସ୍ଥ୍ୟ, ଶିକ୍ଷା, କୃଷି ଆଦି ବିଭିନ୍ନ ବିଭାଗ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମଞ୍ଜୁର ହୋଇଥିବା ଅନୁଦାନର କାର୍ଯ୍ୟକାରିତା ନେଇ ଆଲୋଚନା ହୋଇଥିଲା। ନୂଆପଡ଼ାରେ ପରିବେଶ ସୁରକ୍ଷା, କଠିନ ବର୍ଜ୍ୟବସ୍ତୁ ପରିଚାଳନା ଓ ପ୍ରଦୂଷଣ ନିୟନ୍ତ୍ରଣ ନେଇ ଚତୁର୍ଥ ଜିଲ୍ଲାସ୍ତରୀୟ ପରିବେଶ ନିରୀକ୍ଷଣ କମିଟି ବୈଠକ ମୁଖ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ତଥା କମିଟି ଅଧ୍ୟକ୍ଷ ମଧୁସୂଦନ ଦାସ ଅଧ୍ୟକ୍ଷତା କରିଥିଲେ। ହୋଟେଲଗୁଡ଼ିକର ପରିବେଶ ସମ୍ମତିପତ୍ର ଓ ବର୍ଜ୍ୟ ଜଳ ବିଶୋଧନାଗାର ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ରାଇସ୍ ମିଲ୍ଗୁଡ଼ିକର ନିୟମିତ ଯାଞ୍ଚ ଓ ପରିବେଶ ଉଲ୍ଲଂଘନ କ୍ଷେତ୍ରରେ ନିଆଯାଉଥିବା ପଦକ୍ଷେପ ନେଇ ମଧ୍ୟ ତଥ୍ୟ ଉପସ୍ଥାପନ କରାଯାଇଥିଲା। ଭାରତର ସର୍ବକନିଷ୍ଠ ଖେଳାଳି ଭାବେ ଓଡ଼ିଶାର ଏଲିନା ମିଶ୍ର ଉତ୍କୃଷ୍ଟ ଚେସ୍ ଖେଳ ପ୍ରଦର୍ଶନ କରି ଏଫ୍ଆଇଡିଇ ରେଟିଂରେ ସ୍ଥାନିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 4 ଏଲିନାଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ତାଙ୍କର ଏହି ଯାତ୍ରା ରାଜ୍ୟର ଅନେକ ପ୍ରତିଭାଙ୍କୁ ନିଜ କ୍ଷେତ୍ରରେ ନିଷ୍ଠାର ସହ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇବ। ତାଙ୍କର ଏହି ଅସାଧାରଣ ପ୍ରତିଭା ନିଷ୍ଠା ଓ ଦୃଢ଼ ସଂକଳ୍ପର ପ୍ରତିଫଳନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପାଣିପାଗ ଉତ୍ତର ପଶ୍ଚିମବଙ୍ଗ ଓ ଉତ୍ତର ଉପକୂଳ ଓଡ଼ିଶା ତଥା ଉତ୍ତର ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା 24 ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ 8 ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ନୂଆଦିଲ୍ଲୀଠାରେ ଜଳଶକ୍ତି ମନ୍ତ୍ରଣାଳୟର ବିଭାଗୀୟ ସମ୍ମିଳନୀକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ। ଜଳସେଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ପାରଦର୍ଶିତା ଆଣିବା ପାଇଁ 40,000+ ପାଣି ପଞ୍ଚାୟତକୁ ସଶକ୍ତ କରାଯାଇଛି କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ। ପ୍ରକାଶ ପାଇଲା ଓଟିଇଟି 2026 ପରୀକ୍ଷାଫଳ ଏବଂ ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ଶ୍ରୀବିଗ୍ରହମାନଙ୍କ ରାହୁ ରେଖା ଲାଗି ନୀତି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆକାଶବାଣୀ କଟକ, ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ଜୀବନ ବୃକ୍ଷ ନଡ଼ିଆ ଗଛ। ଆଲେଖ୍ୟ ଡକ୍ଟର ସତ୍ୟନାରାୟଣ ପଟ୍ଟନାୟକ, ଉପସ୍ଥାପନରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ନଡ଼ିଆ ବା ଶ୍ରୀଫଳ ଆମ ସମସ୍ତଙ୍କ ଦୈନନ୍ଦିନ ଜୀବନର ଏକ ଅପରିହାର୍ଯ୍ୟ ଉପାଦାନ। ଏପରିକି ନଡ଼ିଆ ଗଛକୁ କଳ୍ପବୃକ୍ଷ ବୋଲି କୁହାଯାଏ, କାରଣ ଏହାର ପ୍ରତ୍ୟେକଟି ଅଂଶ, ଫଳ, କତା, ବରଡ଼ା, ଖୋସା ଏବଂ ଗଛର ବକଳ ତଥା କାଠ

0: ବହୁ ପ୍ରକାରରେ ଆମ ଜୀବନରେ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ନଡ଼ିଆ ଗଛର ସୁରକ୍ଷା, ନଡ଼ିଆ ଚାଷର ପ୍ରସାର ଏବଂ ଆର୍ଥିକ ଓ ପରିବେଶ ସୁରକ୍ଷାରେ ଏହାର ଭୂମିକା ଉପରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ବିଶ୍ୱ ନଡ଼ିଆ ଦିବସ ପାଳନ କରାଯାଉଛି। 2009 ସେପ୍ଟେମ୍ବର ମାସ 2 ଏସିଆ ପ୍ରଶାନ୍ତ ମହାସାଗରୀୟ ନଡ଼ିଆ ସଂଘ ପ୍ରତିଷ୍ଠା କରାଯାଇଥିଲା। ଏହାକୁ ସ୍ମରଣ କରି ପ୍ରତିବର୍ଷ ସେପ୍ଟେମ୍ବର 2 ବିଶ୍ୱ ନଡ଼ିଆ ଦିବସ ଭାବେ ପାଳନ କରାଯାଇ ଆସୁଛି। ଭାରତ ଭଳି କୃଷି ପ୍ରଧାନ ଦେଶରେ ନଡ଼ିଆ କେବଳ ପୂଜା ପାର୍ବଣର ଏକ ପ୍ରମୁଖ ଉପାଦାନ ମଧ୍ୟରେ ସୀମିତ ନ ରହି ଉପକୂଳବର୍ତ୍ତୀ ଅଞ୍ଚଳର ଚାଷୀ ଏବଂ ବ୍ୟବସାୟ କ୍ଷେତ୍ର ପାଇଁ ଜୀବିକାର ମୁଖ୍ୟ ମାଧ୍ୟମ ପାଲଟିଛି। ଚଳିତ ବର୍ଷ ଆହ୍ୱାନ ସମୟରେ ନଡ଼ିଆ ସୁରକ୍ଷିତ ଖାଦ୍ୟ, ଶକ୍ତି ଓ ଜୀବିକା ପ୍ରସଙ୍ଗ ଆଧାରରେ ଏହି ଦିବସ ପାଳନ କରାଯାଉଛି। ନଡ଼ିଆ ଉତ୍ପାଦନ, ସ୍ଥାୟୀ କୃଷି ଏବଂ କୃଷକଙ୍କ ସଶକ୍ତିକରଣକୁ ଏହି ପ୍ରସଙ୍ଗ ପ୍ରତିଫଳନ କରୁଛି। ନଡ଼ିଆ ଭିତ୍ତିକ ଶିଳ୍ପକୁ ପ୍ରୋତ୍ସାହନ ପ୍ରଦାନ ମାଧ୍ୟମରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଏବଂ ପରିବେଶ ଅନୁକୂଳ ଚାଷ ପ୍ରଣାଳୀକୁ ଆପଣାଇବା ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଆମ ସମାଜ ଏବଂ ସଂସ୍କୃତିରେ ନଡ଼ିଆକୁ ଏକ ସର୍ବଶ୍ରେଷ୍ଠ ଖାଦ୍ୟ ଭାବେ ପରିଗଣନା କରାଯାଏ। ନଡ଼ିଆ ପାଣି ଶରୀରକୁ ତୁରନ୍ତ ଉର୍ଜା ପ୍ରଦାନ କରିବା ସହ ଜଳଶୂନ୍ୟତା ଦୂର କରିଥାଏ, ତେଣୁ ଏହାକୁ ପ୍ରାକୃତିକ ଇଲେକ୍ଟ୍ରୋଲାଇଟ୍ ବୋଲି ଗ୍ରହଣ କରାଯାଇଥାଏ। ନଡ଼ିଆ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିଥାଏ, କାରଣ ଏଥିରେ ଶରୀର ପାଇଁ ଉପଯୋଗୀ ଲୌରିକ୍ ଏସିଡ୍ ରହିଛି। ଏଥିରେ ରହୁଥିବା ଫାଇବର ଏବଂ ତନ୍ତୁ ଶରୀରର ପାଚନ କ୍ରିୟାକୁ ସକ୍ରିୟ ରଖେ। ନଡ଼ିଆ ତେଲ ବ୍ୟବହାର ଆମ ଜୀବନରେ କେତେ ଉପଯୋଗୀ ତାହା ପ୍ରାୟ ସମସ୍ତେ ଜାଣିସାରିଛୁ। ତ୍ୱଚା ଏବଂ ଚୁଟି ପାଇଁ ଏହା ଅତ୍ୟନ୍ତ ଉପଯୋଗୀ। ଏପରିକି ଗ୍ରାମାଞ୍ଚଳରେ ବ୍ୟବହୃତ ମରା ନଡ଼ିଆ ତେଲ ବିଭିନ୍ନ ପ୍ରକାର ଚର୍ମ ରୋଗକୁ ଶରୀରଠାରୁ ଦୂରେଇ ରଖିଥାଏ। ପରିବେଶ ସନ୍ତୁଳନରେ ମଧ୍ୟ ନଡ଼ିଆର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଉପକୂଳବର୍ତ୍ତୀ ଅଞ୍ଚଳରେ ନଡ଼ିଆ ଗଛର ଚେର ମାଟିକୁ ଶକ୍ତ ଭାବେ ଧରି ରଖିବା ଫଳରେ ମୃତ୍ତିକା କ୍ଷୟ ପ୍ରତିହତ ହେବା ସହ ବାତ୍ୟାର ପ୍ରଭାବ ହ୍ରାସ ପାଇଥାଏ। ବାୟୁମଣ୍ଡଳରୁ ପ୍ରଚୁର ପରିମାଣ ଅଙ୍ଗାରକାମ୍ଳ ଆହରଣ କରି ନଡ଼ିଆ ଗଛ ପରିବେଶକୁ ସୁରକ୍ଷିତ ରଖିଥାଏ। ନଡ଼ିଆ କତାରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ପରିବେଶ ଅନୁକୂଳ ହେବା ସହ ମଣିଷ ସମାଜ ପାଇଁ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ନଡ଼ିଆ ଉତ୍ପାଦନରେ ସମଗ୍ର ବିଶ୍ୱରେ ଭାରତ ଏକ ଅଗ୍ରଣୀ ରାଷ୍ଟ୍ରର ମାନ୍ୟତା ପାଇଛି। ଚାଷ କ୍ଷେତ୍ରରେ ମଧ୍ୟ ଭାରତ ବିଶ୍ୱର ତୃତୀୟ ସ୍ଥାନରେ ରହିଛି। ବିଶ୍ୱସ୍ତରରେ ନଡ଼ିଆ ଉତ୍ପାଦନରେ ଭାରତ 31% ଉର୍ଦ୍ଧ୍ୱ ଏବଂ ଚାଷ କ୍ଷେତ୍ରରେ ପାଖାପାଖି 18% ଅବଦାନ ରହିଛି। କେରଳମ୍ରେ ସବୁଠାରୁ ଅଧିକ ନଡ଼ିଆ ଚାଷ କ୍ଷେତ୍ର ରହିଛି। ହେଲେ ନଡ଼ିଆ ଉତ୍ପାଦନରେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଆନ୍ଧ୍ରପ୍ରଦେଶ ସବୁଠାରୁ ଆଗରେ ଥିବାବେଳେ ଏହା ପଛକୁ ପଶ୍ଚିମବଙ୍ଗ ଏବଂ ତାମିଲନାଡୁ ରହିଛି। କୃଷି ରପ୍ତାନୀ କ୍ଷେତ୍ରରେ ମଧ୍ୟ ନଡ଼ିଆ ଏକ ଉଲ୍ଲେଖନୀୟ ସ୍ଥାନ ଅଧିକାର କରିଛି। ନଡ଼ିଆ ଏବଂ ନଡ଼ିଆ ଉତ୍ପାଦ ରପ୍ତାନୀ ପ୍ରତିବର୍ଷ ବୃଦ୍ଧି ପାଉଛି। ମଧ୍ୟପ୍ରାଚ୍ୟ ଭାରତୀୟ ନଡ଼ିଆ ଉତ୍ପାଦ ପାଇଁ ଏକ ବଡ଼ ବଜାର ପାଲଟିଛି। ୟୁରୋପ, ଆମେରିକା ଓ ଅଷ୍ଟ୍ରେଲିଆକୁ ବହୁ ପରିମାଣର ନଡ଼ିଆ ଉତ୍ପାଦ ରପ୍ତାନୀ କରାଯାଉଛି। ଅନ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ପ୍ରମୁଖ ରପ୍ତାନୀ ସ୍ଥଳରେ ସଂଯୁକ୍ତ ଆରବ ଏମିରେଟ୍ସ, ଶ୍ରୀଲଙ୍କା, ଜର୍ମାନୀ, ରୁଷିଆ, ତୁର୍କୀ, ବେଲଜିୟମ, ଗ୍ରେଟ୍ ବ୍ରିଟେନ୍ ଏବଂ ନେଦରଲ୍ୟାଣ୍ଡସ୍ ଆଦି ରହିଛି। ନଡ଼ିଆ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ 1981 January 12 ନଡ଼ିଆ ବିକାଶ ବୋର୍ଡ ପ୍ରତିଷ୍ଠା କରାଯାଇଥିଲା। କୋଚିରେ ଥିବା ଏହାର ମୁଖ୍ୟାଳୟ 22 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ନଡ଼ିଆ କ୍ଷେତ୍ରର ଅଭିବୃଦ୍ଧି ପାଇଁ କାର୍ଯ୍ୟ କରୁଛି। ଉତ୍ପାଦନ, ପ୍ରକ୍ରିୟାକରଣ, ବ୍ୟାପକ ବଜାର କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟରେ ଏହି ବୋର୍ଡ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରୁଛି। ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ନଡ଼ିଆ କୃଷିକୁ ଗୁରୁତ୍ୱ ପ୍ରଦାନ କରାଯାଉଛି। ନଡ଼ିଆ ଗଛ ପ୍ରକୃତିର ଏକ ଅମୂଲ୍ୟ ଅବଦାନ, ସ୍ୱାସ୍ଥ୍ୟ ଓ ପରିବେଶ ସୁରକ୍ଷା ପାଇଁ ଏକ ବରଦାନ।
1: ଶେଷ ହେଲା ଆଜିର ପ୍ରସଙ୍ଗ।

ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ଆଦିବାସୀ ସଙ୍ଗୀତ ପରିବେଷଣ କରିଛନ୍ତି ଶିଳ୍ପୀ ମୋହନ ସିଂ, ମୋହନ ସରେନ ଏବଂ ସାଥୀ କଳାକାରମାନେ। ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ଆଜି ଶୁଣନ୍ତୁ ଘାସପୋଛା ସମୟର ସାନ୍ତାଳ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ମୋହନ ସରେନ ଏବଂ ତାଙ୍କର ସାଥୀ କଳାକାରମାନେ।

ମହନ ସରେନ ଏବଂ ତାଙ୍କର ସାଥୀମାନେ ଗାଇଥିବା ସାନ୍ତାଳ ସମ୍ପ୍ରଦାୟର ଘାସବଛା ସମୟର ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ଦୀନବନ୍ଧୁ ସରେନ, ରବୀନ୍ଦ୍ରନାଥ ସରେନ, ଗୁରୁଚରଣ ବେଶ୍ରା, କାରୁ ମାର୍ଡି, ବଡ଼ଭାଟୁ ହେମ୍ବ୍ରମ, ଭୂତୁ ଟୁଡୁ, ନିର୍ମଳା ମୁର୍ମୁ, ସର୍ପା ସରେନ ଏବଂ ଆଲାଦି ହାସ୍ତା।

Company. ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ଟିମ୍ ଇଣ୍ଡିଆ ମନୋଭାବକୁ ସୁଦୃଢ଼ କରିବା ଲାଗି ଜଳଶକ୍ତି ମନ୍ତ୍ରଣାଳୟର ସମ୍ମିଳନୀରେ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ନେପାଳ ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ଦୃଢ଼ ମନୋବଳର ଆବଶ୍ୟକତା ରହିଛି କହିଲେ ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ଶାହା। ମୃତ୍ୟୁ ସଂଖ୍ୟା 1137କୁ ବୃଦ୍ଧି। ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି କ୍ଷେତ୍ର ଟ୍ରଷ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅବସରପ୍ରାପ୍ତ ଏୟାର ମାର୍ଶାଲ ଜିତେନ୍ଦ୍ର ମିଶ୍ର ନିଯୁକ୍ତ ଏବଂ ଚୀନ ମାଷ୍ଟର୍ସ ସୁପର ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେଲେ।

ଭାରତର କିଦାମ୍ବି ଶ୍ରୀକାନ୍ତ ଓ ତନ୍ଭି ଶର୍ମା। ବିସ୍ତୃତ ସମ୍ବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ସୁଷମା ସ୍ୱରାଜ ଭବନଠାରେ ଆଜି ଜଳଶକ୍ତି ମନ୍ତ୍ରଣାଳୟର ବିଭାଗୀୟ ସମ୍ମିଳନୀର ଉଦ୍ଯାପନୀ ଅଧିବେଶନରେ ଉଦ୍ବୋଧନ ପରିକଳ୍ପିତ ବିଭାଗସ୍ତରୀୟ ଶିଖର ସମ୍ମିଳନୀର ପ୍ରଥମ ପର୍ଯ୍ୟାୟ ଟିମ୍ ଇଣ୍ଡିଆ ମନୋଭାବକୁ ସୁଦୃଢ଼ କରିବା, ସହଯୋଗୀ ସଂଘୀୟ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ସହିତ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଘନିଷ୍ଠ ସହଯୋଗ ଦ୍ୱାରା ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଉପରେ ସାମୂହିକ ଦାୟିତ୍ୱ ବୃଦ୍ଧି କରି ସମୟାନୁବର୍ତ୍ତୀ ସମାଧାନ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ନେପାଳ ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ଶାହା ଆଜି ପ୍ରତିନିଧି ସଭାରେ ବନ୍ୟା ବିପର୍ଯ୍ୟୟ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ପରିସ୍ଥିତିର ମୁକାବିଲା କରିବା ଲାଗି ଦୃଢ଼ ମନୋବଳ ଏବଂ ସାହସର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ନେପାଳ ତିବ୍ଦତ ସୀମାନ୍ତ ନିକଟବର୍ତ୍ତୀ ଅଞ୍ଚଳରେ ବରଫଖଣ୍ଡ ଭୁଷୁଡ଼ିବା ଫଳରେ ବଡ଼ଧରଣର ବନ୍ୟା ଗତମାସ 26 ତାରିଖରେ ହୋଇଥିଲା ବୋଲି ସେ କହିଛନ୍ତି। ଏଥିରେ 1127 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 4900 ଜଣ ନିଖୋଜ ଥିବା ସୂଚନା ଦେଇଛନ୍ତି। ନେପାଳର ରାସୁଆ, ନୂଆକୋଟ ଏବଂ ଧାଡିଙ୍ଗ ଜିଲ୍ଲାରେ କେବଳ ବନ୍ୟା ବିପର୍ଯ୍ୟୟ ହୋଇନଥିଲା, ବରଂ ନେପାଳର ସମଗ୍ର ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ଏପରି ଘଡ଼ିଛନ୍ତି ମୁହୂର୍ତ୍ତରେ ଦେଶର ନେତାମାନେ ସାଧାରଣ ଜନତାଙ୍କୁ ସାହସ, ସମର୍ଥନ ଏବଂ ଦୃଢ଼ ପ୍ରତିଶ୍ରତି ଦେବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ଶାହା କହିଛନ୍ତି। ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ସୁରକ୍ଷା ସଂସ୍ଥାଗୁଡ଼ିକୁ ପ୍ରଭାବିତ ଅଞ୍ଚଳରେ ମୁତୟନ କରାଯାଇଛି। ସେମାନେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ସେନାବାହିନୀର ହେଲିକପ୍ଟର ମଧ୍ୟ ଉଦ୍ଧାର ଓ ରିଲିଫ୍ ସହାୟତା ଜାରି ରଖିଛନ୍ତି। ଆହତମାନଙ୍କୁ ମାଗଣାରେ ଚିକିତ୍ସା ସୁବିଧା ପ୍ରଦାନ କରାଯାଉଛି। ସେହିପରି ପ୍ରଭାବିତ ଲୋକଙ୍କୁ ଖାଦ୍ୟ ଏବଂ ବାସଗୃହ ଯୋଗାଇ ଦେବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ସରକାରଙ୍କ ପକ୍ଷରୁ ବନ୍ୟା ପ୍ରଭାବିତଙ୍କ ଲାଗି ଆର୍ଥିକ ସହାୟତା ମଞ୍ଜୁର କରାଯାଇଥିବା ଶ୍ରୀ ଶାହା କହିଛନ୍ତି। ଭାରତ ପକ୍ଷରୁ ନେପାଳକୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ ଜାରି ରହିଛି। ନେପାଳରେ ଥିବା ଭାରତର ରାଷ୍ଟ୍ରଦୂତ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି, ଆଜି ଅପରାହ୍ନରେ ନେପାଳରେ ରିଲିଫ୍ ସହାୟତା ସାମଗ୍ରୀ ନେଇ ଭାରତର ପଞ୍ଚମ ବିମାନ ପହଞ୍ଚିଛି। ସେଥିରେ 11 ଜଣ ଉଦ୍ଧାରକାରୀ ଦଳ ଉପଯୁକ୍ତ ଯନ୍ତ୍ରାଂଶ ନେଇ ଯାତ୍ରା କରିଛନ୍ତି। ବିମାନରେ 5.5 ଟନ୍ର ଅତ୍ୟାବଶ୍ୟକ ଔଷଧପତ୍ର ମଧ୍ୟ ପଠାଯାଇଛି। ସୁପ୍ରିମକୋର୍ଟ କହିଛନ୍ତି, ନବନିର୍ବାଚିତ ରାଜ୍ୟ ବାର୍ କାଉନ୍ସିଲ୍ଗୁଡ଼ିକ ବିସିଆଇ ଗଠନ ପାଇଁ ବୈଧାନିକ ପ୍ରକ୍ରିୟା ଶେଷ କରିବା ପରେ ଭାରତୀୟ ବାର୍ କାଉନ୍ସିଲ୍ର ପୁନର୍ଗଠନ କରାଯିବ। ବରିଷ୍ଠ ଆଇନଜୀବୀ ମନନ ମିଶ୍ର ବିସିଆଇ ଅଧ୍ୟକ୍ଷ ପଦବୀରେ ରହିବା ସହିତ ତାଙ୍କ କାର୍ଯ୍ୟକାଳ 2030 ପର୍ଯ୍ୟନ୍ତ ବୃଦ୍ଧି କରାଯିବାକୁ ଚ୍ୟାଲେଞ୍ଜ କରାଯାଇ ହୋଇଥିବା ଆବେଦନଗୁଡ଼ିକର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ 2 ସପ୍ତାହ ମଧ୍ୟରେ ରାଜ୍ୟ ବାର୍ ପରିଷଦରେ ମହିଳା ସଦସ୍ୟଙ୍କ ବିଚାରାଧୀନ ମାମଲାଗୁଡ଼ିକ ଶେଷ କରିବାକୁ ହାଇକୋର୍ଟର ମୁଖ୍ୟ ବିଚାରପତିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପରିଷଦଗୁଡ଼ିକ ସେମାନଙ୍କର ଚୂଡ଼ାନ୍ତ ଗଠନ ସମ୍ପର୍କରେ ସୂଚନା ଦେବା ପାଇଁ 1 ସପ୍ତାହ ଏବଂ ପରେ 2 ସପ୍ତାହ ମଧ୍ୟରେ ଆଡଭୋକେଟ୍ ଆଇନର ଧାରା 4(1)ର ସି ଅନୁଯାୟୀ ଅବଶିଷ୍ଟ ବୈଧାନିକ ପଦକ୍ଷେପଗୁଡ଼ିକୁ ଶେଷ କରି ଅନୁପାଳନ ରିପୋର୍ଟ ଦାଖଲ କରିବେ। କେନ୍ଦ୍ର ସରକାର 2024 ବର୍ଷ ନିମନ୍ତେ ତେଞ୍ଜିଙ୍ଗ ନର୍ଗେ ଜାତୀୟ ସାହସିକତା ପୁରସ୍କାର ଘୋଷଣା କରିଛନ୍ତି। ସାହସିକତା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ପ୍ରତିକୂଳ ପରିସ୍ଥିତିରେ ତ୍ୱରିତ ଏବଂ ଫଳପ୍ରଦ ନିଷ୍ପତ୍ତି ଗ୍ରହଣ, ସାହସିକତା, ଦଳଗତ କାର୍ଯ୍ୟକୁ ପ୍ରୋତ୍ସାହନ ଦେବା ଲାଗି ଏହି ପୁରସ୍କାର ଉଦ୍ଦିଷ୍ଟ। ପୁରସ୍କାରକୁ 4 ବର୍ଗ ଭୂସାହସିକତା, ଜଳ ସାହସିକତା, ଆକାଶମାର୍ଗ ସାହସିକତା ଏବଂ ଆଜୀବନ ସାହସିକତାରେ ବିଭକ୍ତ କରାଯାଇଛି। ପୁରସ୍କାର ରାଶି ସ୍ୱରୂପ ବ୍ୟକ୍ତିବିଶେଷଙ୍କୁ 15 ଲକ୍ଷ ଟଙ୍କା ଏବଂ ମାନପତ୍ର ପ୍ରଦାନ କରାଯିବ। ଭୂସାହସିକତା ବର୍ଗରେ ବଲଜିତ କୌର ଏବଂ କାଲଜାଙ୍ଗ ରିଗ୍ଜିନ୍, ଜଳସାହସିକତା ବର୍ଗରେ ରିମୁ ଶାହା ଏବଂ ଆଜୀବନ ସାହସିକତା ବର୍ଗରେ ଶିବପ୍ରସାଦ ଚାମଲିଙ୍କ ନାମ ମନୋନୀତ କରାଯାଇଛି। ଜାତୀୟ ଚୟନ କମିଟି ଦ୍ୱାରା ଏହିସବୁ ବ୍ୟକ୍ତିବିଶେଷଙ୍କ ନାମ ସୁପାରିଶ କରାଯାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ କ୍ରୀଡ଼ା ପୁରସ୍କାର 2025 ସହିତ ଏହି ପୁରସ୍କାର ପ୍ରଦାନ କରିବେ। ପୁରସ୍କାର ପ୍ରଦାନ ଉତ୍ସବର ତାରିଖ ପରେ ଘୋଷଣା କରାଯିବ ବୋଲି ସୂଚନା ପ୍ରଦାନ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।

0: ଉତ୍ତରପ୍ରଦେଶର ଅଯୋଧ୍ୟାସ୍ଥିତ ଶ୍ରୀ ରାମ ଜନ୍ମଭୂମି କ୍ଷେତ୍ର ଟ୍ରଷ୍ଟର ପ୍ରଥମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରୂପେ ୱେଷ୍ଟର୍ଣ୍ଣ ଏୟାର କମାଣ୍ଡର ପୂର୍ବତନ କମାଣ୍ଡର ତଥା ଅବସରପ୍ରାପ୍ତ ଏୟାର ମାର୍ଶାଲ ଜିତେନ୍ଦ୍ର ମିଶ୍ର ନିଯୁକ୍ତ ହୋଇଛନ୍ତି। ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ଅଧ୍ୟକ୍ଷତାରେ ମଣିରାମ ଦାସ ଛାୱାନୀଠାରେ ଅନୁଷ୍ଠିତ ବୈଠକରେ ଏହି ନିଯୁକ୍ତି ସମ୍ପର୍କରେ ଘୋଷଣା କରାଯାଇଛି। ଶ୍ରୀ ମିଶ୍ର ଟ୍ରଷ୍ଟ ଏବଂ ଶ୍ରୀ ରାମମନ୍ଦିର ସମ୍ପର୍କିତ ସମସ୍ତ କାର୍ଯ୍ୟର ଦାୟିତ୍ୱ ଗ୍ରହଣ କରିବେ। ଟ୍ରଷ୍ଟର ମଧ୍ୟବର୍ତ୍ତୀକାଳୀନ ସାଧାରଣ ସମ୍ପାଦକ କ୍ରିଷ୍ଣା ମୋହନ ମଧ୍ୟ ଅନ୍ୟ ତିନି ସଦସ୍ୟ ଅଯୋଧ୍ୟାର ବରିଷ୍ଠ ଆଇନଜୀବୀ ମଦନ ମୋହନ ପାଣ୍ଡେ, ଦିଲ୍ଲୀର ମହେଶ ଭାଗଚାନ୍ଦକା ଏବଂ ଶିକୋହାବାଦର ଅବସରପ୍ରାପ୍ତ କୁଳପତି ଡକ୍ଟର ନିର୍ମଳା ଯାଦବଙ୍କ ନାମ ଘୋଷଣା କରିଛନ୍ତି। ଏହି କମିଟିରେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ପ୍ରମୋଦ କୋହଲି, ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ବିଷ୍ଣୁକାନ୍ତ ଚତୁର୍ବେଦୀ ଏବଂ ସୁରେଶ ହାୱାଡେ ଅଛନ୍ତି। ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି, ଶକ୍ତି ସୁରକ୍ଷା, ଜାତୀୟ ସୁରକ୍ଷା, ସ୍ୱୟଂକ୍ରିୟ ରଣନୀତି ଆତ୍ମନିର୍ଭରଶୀଳ ଅର୍ଥନୀତିଠାରୁ ପୃଥକ୍ ନୁହେଁ। ଷଷ୍ଠ ଆନ୍ତର୍ଜାତିକ ପରିବେଶ ସମ୍ମିଳନୀ 2026ରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ନୂଆଦିଲ୍ଲୀରେ ପିଏଚ୍ଡି ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ପକ୍ଷରୁ ଭାରତର ଶକ୍ତି ଏବଂ ଖାଦ୍ୟ ସୁରକ୍ଷା ଅଭିଯାନ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା। ଏଥିରେ ଯୋଗଦେଇ ଶ୍ରୀ ସିଂ ଆତ୍ମନିର୍ଭରଶୀଳ, ସ୍ୱଦେଶୀ, ସୁଲଭ ଏବଂ ପ୍ରଯୁକ୍ତିବିଦ୍ୟା ଭିତ୍ତିକ ଶକ୍ତି କ୍ଷେତ୍ର ବୃଦ୍ଧି ଉପରେ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ସାମ୍ପ୍ରତିକ ସମୟ ସୁରକ୍ଷା ଏବଂ ଦୀର୍ଘସ୍ଥାୟୀ ଶକ୍ତି ଭବିଷ୍ୟତ ଦିଗରେ ଗତି କରୁଛି। ଏହା ମଧ୍ୟ ସ୍ୱଚ୍ଛ ଶକ୍ତି ଦିଗକୁ ଅଗ୍ରସର ହେଉଛି। ଏ କ୍ଷେତ୍ରରେ ଭାରତ ବିଶ୍ୱରେ ପ୍ରମୁଖ ଭୂମିକା ଗ୍ରହଣ କରିବା ଲାଗି ଆଗ୍ରହୀ। ଶକ୍ତି କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ବିକାଶ ସହ ବିନିଯୋଗ ଲାଗି ଭାରତ ତା'ର ଯାତ୍ରା ଜାରି ରଖିଛି ବୋଲି ଶ୍ରୀ ସିଂ କହିଛନ୍ତି। ଆଣବିକ ଶକ୍ତି ହେଉଛି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର, ଯାହାଦ୍ୱାରା ଶକ୍ତି ସୁରକ୍ଷାର ବହୁମୁଖୀ କାର୍ଯ୍ୟ ହାସଲ ପାଇଁ ସରକାରଙ୍କର ଆଭିମୁଖ୍ୟ ରହିଥିବା ଶ୍ରୀ ସିଂ କହିଛନ୍ତି। ଭାରତର ସ୍ୱଚ୍ଛ ଶକ୍ତି ପରିଚାଳନା କ୍ଷେତ୍ରରେ ଜୈବ ଇନ୍ଧନ ଏବଂ ପରିବର୍ତ୍ତିତ ଅର୍ଥନୀତି ଉପରେ ସରକାର ଗୁରୁତ୍ୱ ପ୍ରଦାନ କରୁଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି, ଭାରତୀୟ ସାମୁଦ୍ରିକ ଅଞ୍ଚଳରେ ଭାରତର ମହାସାଗର ଅଭିଯାନ ତ୍ୱରାନ୍ୱିତ କ୍ଷେତ୍ରରେ ସେଚେଲ୍ସର ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ରହିଛି। ନୂଆଦିଲ୍ଲୀଠାରେ ସେଚେଲ୍ସ ବାଚସ୍ପତି ଆର୍ଏଲ୍ ଏର୍ନେଷ୍ଟାଙ୍କ ସହ ଆଲୋଚନା ସମୟରେ ଶ୍ରୀ ବିର୍ଲା ଏହା କହିଛନ୍ତି। ଉଭୟଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ଭାରତ ଓ ସେଚେଲ୍ସ ମଧ୍ୟରେ ଥିବା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରଦାନ, ଡିଜିଟାଲ ପାର୍ଲାମେଣ୍ଟ, ଦକ୍ଷତା ଗଠନ କ୍ଷେତ୍ରରେ ସହଯୋଗ ନେଇ ଆଲୋଚନା କରାଯାଇଥିଲା। ଆଫ୍ରିକାର କଙ୍ଗୋରେ ଇବୋଲାରେ ଏପର୍ଯ୍ୟନ୍ତ 3000ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ 6100ରୁ ଉର୍ଦ୍ଧ୍ୱ ଜଣଙ୍କଠାରେ ଇବୋଲା ସଂକ୍ରମଣ ସୁନିଶ୍ଚିତ କରାଯାଇଛି। ସରକାରଙ୍କ ପକ୍ଷରୁ ପ୍ରଦତ୍ତ ସଦ୍ୟତମ ତଥ୍ୟ ଅନୁଯାୟୀ 6186 ଜଣଙ୍କଠାରେ ଇବୋଲା ଭୂତାଣୁ ସୁନିଶ୍ଚିତ କରାଯାଇଛି। ସେଥିମଧ୍ୟରେ 3007 ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଚୀନ୍ ମାଷ୍ଟର୍ସ ସୁପର ବ୍ୟାଡ୍ମିଣ୍ଟନ 750 ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟକୁ ଭାରତର କିଦାମ୍ବି ଶ୍ରୀକାନ୍ତ ଏବଂ ତନ୍ଭି ଶର୍ମା ଉନ୍ନୀତ ହୋଇଛନ୍ତି। ସେହିପରି ପୁରୁଷ ଡବଲ୍ସରେ ସାତ୍ୱିକ ସାଇରାଜ ରାଙ୍କି ରେଡ୍ଡି ଏବଂ ଚିରାଗ ସେଟ୍ଟିଙ୍କ ଯୋଡ଼ି ଓ ମିକ୍ସଡ୍ ଡବଲ୍ସରେ ଧ୍ରୁବ କପିଳା ଏବଂ ତନିଶା କ୍ରାଷ୍ଟୋ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଟିମ୍ ଇଣ୍ଡିଆ ମନୋଭାବକୁ ସୁଦୃଢ଼ କରିବା ଲାଗି ଜଳଶକ୍ତି ମନ୍ତ୍ରଣାଳୟର ସମ୍ମିଳନୀରେ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ନେପାଳ ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ଦୃଢ଼ ମନୋବଳର ଆବଶ୍ୟକତା ରହିଛି କହିଲେ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହା। ମୃତ୍ୟୁ ସଂଖ୍ୟା 1127କୁ ବୃଦ୍ଧି। ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି କ୍ଷେତ୍ର ଟ୍ରଷ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅବସରପ୍ରାପ୍ତ ଏୟାର ମାର୍ଶାଲ ଜିତେନ୍ଦ୍ର ମିଶ୍ର ନିଯୁକ୍ତ ଏବଂ ଚୀନ୍ ମାଷ୍ଟର୍ସ ସୁପର ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେଲେ ଭାରତର କିଦାମ୍ବି ଶ୍ରୀକାନ୍ତ ଓ ତନ୍ଭି ଶର୍ମା। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। କନ୍ଧମାଳ ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କନ୍ଧମାଳ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି।

0: କନ୍ଧମାଳ ସମ୍ବାଦଦାତା ଉତ୍ପଳ କୁମାର ସାହୁ ଓ ଉପସ୍ଥାପନାରେ ମୁଁ ରଶ୍ମିତା ଦାସ। କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣଙ୍କ ଅଭିନବ ପ୍ରୟାସ ଟିଚ୍ କନ୍ଧମାଳ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିଛି। ମାସର ପ୍ରତ୍ୟେକ ସୋମବାର ଜିଲ୍ଲାପାଳଙ୍କ ସହିତ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ବିଭିନ୍ନ ବ୍ଲକରେ ଜନଶୁଣାଣି ଶିବିରରେ ରହୁଥିବାବେଳେ କନ୍ଧମାଳ ଜିଲ୍ଲା ଭଳି ଦୁର୍ଗମ ଜିଲ୍ଲାରେ କିଭଳି ଶିକ୍ଷାରେ ସୁଧାର ଆସିବ ସେଥିପାଇଁ ବିଭିନ୍ନ ବ୍ଲକର ବିଦ୍ୟାଳୟଗୁଡ଼ିକରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଯାଇ ପାଠ ପଢ଼ାଉଛନ୍ତି। ଏହାଦ୍ୱାରା ବିଦ୍ୟାଳୟରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନେ ସିଧାସଳଖ ଜିଲ୍ଲାପାଳ, ଏସ୍ପି ଓ ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହ ଯୋଗାଯୋଗରେ ଆସିପାରୁଛନ୍ତି। ସେମାନଙ୍କ ଭିତରେ ପାଠ ପ୍ରତି ଆଗ୍ରହ ବଢ଼ୁଛି। ବିଭିନ୍ନ ବିଦ୍ୟାଳୟରେ ଥିବା ସମସ୍ୟାଗୁଡ଼ିକ ଜିଲ୍ଲା ପ୍ରଶାସନ ପାଖକୁ ସିଧାସଳଖ ଆସୁଛି, ଯାହାଦ୍ୱାରା ସେଗୁଡ଼ିକ ତୁରନ୍ତ ସମାଧାନ ହୋଇପାରୁଛି। ଏ ସମ୍ପର୍କରେ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ କହିଛନ୍ତି,
1: ଜିଲ୍ଲା ପ୍ରଶାସନର ତାର ଉଦ୍ଦେଶ୍ୟ ରହିଲା କି କେମିତି ଆମେ ଜିଲ୍ଲା ପ୍ରଶାସନ ବ୍ୟାକ୍ ପୁଣି ସ୍କୁଲକୁ ପିଲାମାନଙ୍କ ସହିତ ଟିକେ ଇଣ୍ଟରାକ୍ସନ୍ ହବ। ଦ୍ୱିତୀୟ ଆମେ କହୁଛୁ କି କମ୍ସେ କମ୍ MDMରେ ଥରେ ଦେଖନ୍ତୁ, ଟଏଲେଟ୍ସ ଦେଖନ୍ତୁ। ବହୁତ ସ୍କୁଲରେ ବିଭିନ୍ନ ସମସ୍ୟା ଅଛି, ସେଟା ମଧ୍ୟ କମ୍ସେ କମ୍ ଜିଲ୍ଲା ପ୍ରଶାସନ ପାଖକୁ ଖବର ଆସିବ। ଆମ BDO ମାନେ ମଧ୍ୟ ଜାଣିବେ, DO ମଧ୍ୟ ଜାଣିବେ, ତ ଯୋଉ ଜାଗାରେ କିଛି ଇଣ୍ଟରଭେନ୍ସନ୍ ଦରକାର, ଜେନୁଇନ୍ ଇଣ୍ଟରଭେନ୍ସନ୍ ଯୋଉଟା ଦରକାର ସେଟା ମଧ୍ୟ ହେଇପାରିବ।
0: କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌର ପରିଷଦର 9 ନମ୍ବର ୱାର୍ଡ ବାସିନ୍ଦା ରୁନୁ ପ୍ରଧାନଙ୍କ ସହ ସିଧାସଳଖ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସ୍ୱାମୀଙ୍କ ମୃତ୍ୟୁ ପରେ ଦୁଇ ଝିଅଙ୍କ ସହ ରହୁଥିବା ରୁନୁଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମିଳିଥିଲା। ମାତ୍ର 4 ମାସରେ ଘର କାମ ସମ୍ପୂର୍ଣ୍ଣ ହୋଇଥିବାରୁ ରୁନୁଙ୍କୁ ଆଉ 45,000 ଟଙ୍କା ମିଳିଛି। ମୁଖ୍ୟମନ୍ତ୍ରୀ ଏଭଳି କାର୍ଯ୍ୟ ପାଇଁ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏ ସମ୍ପର୍କରେ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ କହିଛନ୍ତି, ଏ ସମ୍ପର୍କରେ କହିଛନ୍ତି ହିତାଧିକାରୀ ରୁନୁ ପ୍ରଧାନ।
2: ଘର ତରଫରୁ ଆସିଛି 2,50,000, କିନ୍ତୁ ଯେହେତୁ ମୁଁ 4 ମାସ ଭିତରେ କମ୍ପ୍ଲିଟ କଲି ସେଥିପାଇଁ ମୋର ଆହୁରି ଏକ୍ସଟ୍ରା 45,000 ମିଳିଲା। ଚାହିଁବି ସମସ୍ତେ ଏମିତି କରନ୍ତୁ, ମୋ ଭଳି 4 ମାସ ଭିତରେ କମ୍ପ୍ଲିଟ କରନ୍ତୁ, ସୁବିଧା ପାଆନ୍ତୁ, ସବସିଡି ପାଆନ୍ତୁ।
0: କନ୍ଧମାଳ ଜିଲ୍ଲାରେ ବିଗତ 3 ବର୍ଷରେ 300ରୁ ଅଧିକ କୁମାରୀ ମାତୃତ୍ୱ ଘଟଣା ଦେଖିବାକୁ ମିଳିଛି। ଏଭଳି ଘଟଣାକୁ ରୋକିବା ନିମନ୍ତେ କନ୍ଧମାଳ ଏସ୍ପି ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି। ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ଆଶା ଦିଦି, ଅଙ୍ଗନବାଡ଼ି ଦିଦି, ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଭିନ୍ନ ସରକାରୀ କର୍ମଚାରୀଙ୍କୁ 0 TN ପ୍ରେଗ୍ନାନ୍ସି ବିଷୟରେ ସଚେତନ କରାଯାଉଛି। ଏହାଦ୍ୱାରା ସେମାନେ ବିଭିନ୍ନ ଗାଁକୁ ଗାଁ ଯାଇ ଲୋକମାନଙ୍କୁ, ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇବେ, ଯାହାଦ୍ୱାରା ସଚେତନ ଓ ଆଇନ ବିଷୟରେ ସମସ୍ତେ ଅବଗତ ହେବେ। ଏ ସମ୍ପର୍କରେ କନ୍ଧମାଳ ଏସ୍ପି ରମେନ୍ଦ୍ର ପ୍ରସାଦ କହିଛନ୍ତି, ଜିଲ୍ଲାରେ ଆଦିମ ଜନଜାତିର ଲୋକମାନେ ଅଧିକ ବସବାସ କରୁଥିବାରୁ କନ୍ଧ ପରଜାଙ୍କ ନାମ ଅନୁସାରେ ଜିଲ୍ଲାର ନାମ କନ୍ଧମାଳ ହୋଇଛି। ଘଞ୍ଚ ବଣ ଜଙ୍ଗଲ ଭିତରେ କାହିଁ କେଉଁ ଆଦିମ କାଳରୁ ଆଦିବାସୀ ଲୋକମାନେ ଗୋଷ୍ଠୀ ହୋଇ ରହିଆସୁଛନ୍ତି। ଜିଲ୍ଲାରେ କନ୍ଧ ସମ୍ପ୍ରଦାୟ ଲୋକମାନେ ଅଧିକ ସଂଖ୍ୟାରେ ରହୁଥିବା ବେଳେ ସେମାନଙ୍କ ଭାଷା କୁଇ। ସେହିଭଳି କୋଟଗଡ଼, ତୁମୁଡ଼ିବନ୍ଧ, ବେଲଘର ଅଞ୍ଚଳରେ କୁଟିଆ କନ୍ଧ ସମ୍ପ୍ରଦାୟର ଲୋକମାନେ ବସବାସ କରନ୍ତି। ଜିଲ୍ଲାରେ 2 ସବ୍ଡିଭିଜନ ରହିଛି। କନ୍ଧ ସମ୍ପ୍ରଦାୟମାନଙ୍କର ବିକାଶ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର ସବୁବେଳେ ଯୋଜନା କରିଆସିଛନ୍ତି। କନ୍ଧମାଳ ପୁଲିସ ପକ୍ଷରୁ ଚାଲିଥିବା ସର୍ଚ୍ଚ ଅପରେସନ ସମୟରେ ମାଓବାଦୀଙ୍କ ଗୁପ୍ତ ଡମ୍ପରରୁ ରାଇଫଲ, 2 ଗ୍ରେନେଡ୍, ଡେଟୋନେଟର, ଟିଫିନ୍ ବକ୍ସ, IED, ଗୋଳାବାରୁଦ ସମେତ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି। ଜିଲ୍ଲାର ସଦର ମହକୁମାରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ 18ତମ ଶ୍ରାଦ୍ଧ ଉତ୍ସବ ବଳିଦାନ ଦିବସ ପାଳନ କରାଯାଇଥିଲା। ଫୁଲବାଣୀ AJO ହାଇସ୍କୁଲ ଖେଳପଡ଼ିଆରେ ସ୍କୃତିସଭାର ଆୟୋଜନ କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ।
3: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 7:30। ଏଥର ଶୁଣନ୍ତୁ ଚାଷବାସର କାର୍ଯ୍ୟକ୍ରମ।

0: ଆମର ଚାଷୀ ଭାଇ ତଥା ଶ୍ରୋତାବନ୍ଧୁ ମାନଙ୍କୁ ଶୁଭେଚ୍ଛା ନମସ୍କାର। ଆରମ୍ଭ କରିବା ଆଜିକା ଚାଷବାସ କାର୍ଯ୍ୟକ୍ରମ।
1: ବଡ଼ ଭାଇ, ବର୍ତ୍ତମାନର ପରିସ୍ଥିତି ଯାହା ହେଇଛି ଏବଂ ଆମେ ଯୋଉ ଖାଦ୍ୟ ଖାଉଛୁ ତା ଭିତରେ ଦେଖ, ଆଇଁଷ ଟିକେ ହେଲେ ସବୁ ଦୃଷ୍ଟିରୁ ଚଳିଯାଉଛି, କିନ୍ତୁ ଡାଲିର ଯାହା ଦରଦାମ ହେଲାଣି ବା ପନିପରିବାର ଯାହା ଦର ହେଲାଣି, ଯୋଉମାନଙ୍କର ଟିକେ ଅଧିକା ଥିବେ ବା ପରିବାର ଟିକେ ବଡ଼ ଥିବ, 5 ଜଣ 6 ଜଣ, ତାହେଲେ ଘର ଚଳେଇବା କଷ୍ଟ ହେଇଯାଉଛି, ବୁଝିଲ ନା।
0: ଏ ଡାଲି କଥା କହିଲା ବେଳକୁ ମୋର ମନେ ପଡୁଛି, ଆଉ ଡାଲି ଭାତ ଖାଇତେ କୁହନ୍ତି କେଠି ଗୋଟେ ମିଳେ ଡାଲି ଭାତ, ସେଠି ବି ଡାଲି ଭାତ ଦିଆଯାଇ ପାରିବ କି ନାହିଁ କେ ଜାଣୁ ନା। ଏବେ ତ ଭଲ ଭଲ ଜିନିଷ ବି ଦିଆ ହଉଛି, ଆଉ ଆମମାନେ ବି ଜାଣିଛୁ ଯେ ମାନବ ଅଧିକାରରେ ବହୁତ ପରିବର୍ତ୍ତନ ହେଇଛି, ତେଣୁ ଡାଲି ଭାତ ଜାଗାରେ ପରିବର୍ତ୍ତନ ହେଇଥିବ, ଡାଲି ଜାଗାରେ ମାଂସ କି ଭଲ ପନିପରିବା ତରକାରୀ ଦିଆ ହଉଥିବ। ଆଉ ତୁମେ ଯେଟା କହୁଛ ଯେ ସମସ୍ୟା କଥା, ଦରଦାମ କଥା, ଆମେ ସିନା ଚାଷ କଲେ ବାଡି ଘରେ ହଉ ବିଲରେ ହଉ ଯାହା ଚାଷ କଲେ ସିନା କିଛି ବାହାରିବ ହୋ, ପ୍ରାୟତଃ ପଡ଼ିଆଗା ଫାଙ୍କା, ବୁଝିଲ ନା। ଏ ଖରିଫରେ ଟିକେ ସବୁଜ ଦେଖାଯାଉଛି, ଆଉ ବିଲଗା ଟିକେ ପରିପୂର୍ଣ୍ଣ ଅଛି, ଆଉ ତ ପ୍ରାୟ ଅନ୍ୟ ସବୁ ସମୟରେ ପ୍ରାୟ ଦେଖା ହଉଛି ଫାଙ୍କା। ଆଉ ଯେମିତି ଆଗରୁ ହଉଥିଲା ସେଇ ଖନ୍ଦମାନ୍ଦରେ ହଉ ବାଡି ଘରେ କିମ୍ବା ପାଳରେ ହଉ, ଏବେ କାହିଁ ସେସବୁ ଜିନିଷ ବହୁତ କମିଗଲାଣି। ଆଉ ନୂଆ ନୂଆ ଅବଶ୍ୟ ବି ହେଲାଣି, କିଛି ଚାଷୀ ଭାଇ ନୂଆ ନୂଆ ଚାଷ ବି କରୁଛନ୍ତି, କିନ୍ତୁ ଯେତିକି ଆମର ଚାହିଦା ସେଇ ହିସାବରେ ହଉନି ନା।
2: ତେବେ ଆମର ଯେଉଁ ଚାଷୀ ଭାଇ ମାନେ ବର୍ଷ ସାରାର ଗୋଟିଏ ଫସଲ ଖସଡ଼ା ତିଆରି କରୁଛନ୍ତି, ଆମେ ଆଗରୁ ବି କହିଛୁ ଯେ ଫସଲ ଖସଡ଼ାରେ ନିଶ୍ଚିତ ଭାବରେ ଗୋଟିଏ ଡାଲି ଫସଲ ରଖନ୍ତୁ। ଯେଉଁ ଚାଷୀ ଭାଇ ମାନେ ଯାହା ବି ଚାଷ କରନ୍ତୁ ନିଶ୍ଚିତ ଭାବରେ ଗୋଟେ ଡାଲି ଫସଲ ରଖନ୍ତୁ, ସେ ମୁଗ ହଉ ହରଡ଼ ହଉ କିମ୍ବା କୋଳଥ ହଉ, ଡାଲି ଫସଲ ରଖିଲା ମାତ୍ରକେ ଆମର ଘରର ଯେଉଁ ଚାହିଦା ରହିଛି ଡାଲିର ଚାହିଦା ତାହା ନିଶ୍ଚିତ ଭାବରେ ପୂରଣ ହେଇପାରିବ, ଏବଂ ଅଧିକ ବିକ୍ରି କରିକିରି ମଧ୍ୟ ଆମେ ସେଥିରୁ କିଛି ରୋଜଗାର ବି କରିପାରିବା, କାରଣ ଡାଲିର ଚାହିଦା ବର୍ଷ ସାରା ରହିଛି।
1: ହଉ, ଆମେ କାର୍ଯ୍ୟକ୍ରମକୁ ଆଗେଇବା, ଆଉ ଆଗେ ଆସ ଗୋଟେ ଭଜନ ଶୁଣିବା।
2: ହଉ ତାହେଲେ।

0: ବୁଝିଲ ନା ହୋ। ମକାଡ ଚାଷଟା ଅନଧାନ ଫସଲ ହିସାବରେ ସବୁଠୁ ଭଲ ଫସଲ ଯଦି ପାଣିର ଟିକେ ସୁବିଧା ଥାଏ
1: ଥାଏ। ତେଣୁ ବଡ ଭାଇ, ବର୍ଷର ପ୍ରାୟ ତିନୋଟି ସିଜିନରେ ବିଭିନ୍ନ କିସମର ମକା ମିଳୁଛି, ଆଉ ଏବେ ଯୋଉ ଗୋଟେ ମିଠା ମକା ବୋଲି କହୁଛନ୍ତି, ଏଇ ମିଠା ମକାର ଚାହିଦା ମଧ୍ୟ ବଢିଛି, ଆଉ ପ୍ରକୃତରେ ଅଣଧାନ ଫସଲ ହିସାବରେ ମକା ବହୁତ ଆମଦାନୀ ବି ଦଉଛି।
0: କିନ୍ତୁ ପାଣି ଟିକେ ସୁବିଧା ଦେଖିକି କରିବା।
2: ହଉ, ତେବେ ମକା ଚାଷ ଆପଣେଇବା ଆଉ। ମୁଁ ତାଙ୍କୁ ପଚାରୁଛି ତାହେଲେ ଆମର ଯୋଉ ନାଥ ବାବୁଙ୍କୁ ଏ ବିଷୟରେ କହିବେ ଆଉ। ଶ୍ରୀଯୁକ୍ତ ନାଥ ନମସ୍କାର।
3: ନମସ୍କାର ଆଜ୍ଞା।
2: ଆପଣ କୁହନ୍ତୁ ଯେ ମିଠା ମକାଟା କି ଜିନିଷ?
3: ମକା ଆମ ଛଅ ସାତ ପ୍ରକାରର ଅଛି। ସାଧାରଣ ମକା ଯୋଉ ଚାଷ କରୁଛନ୍ତି ସେଟା ଗୋଟେ ମକା, ଆଉ ଗୋଟେ ଆପଣ ଗାଈ ଗୋରୁ ବଳଦ ଇତ୍ୟାଦି ମାନଙ୍କୁ ଦଉଛନ୍ତି ସବୁଜ ଗୋଖାଦ୍ୟ, ସେଟା ଗୋଟେ ମକା। ପପକର୍ନ ଆପଣ ଖଇ ଭାଜୁଛନ୍ତି, ସେ ଗୋଟେ ପ୍ରକାର ମକା। ଏଇ ଭଳିଆ ସାତ ପ୍ରକାର ଅଛି। କିନ୍ତୁ ଏଇ ଯୋଉ ମିଠା ମକା କଥା ଆମେ ଆଜି କହୁଛୁ, ଏଇଟା ଗୋଟେ ଆଉ ଗୋଟେ ଭଳିଆ ମକା, ଆପଣଙ୍କ ସାଧାରଣ ମକା ଭଳିଆ, କିନ୍ତୁ ଏହା ଅଧିକ ସ୍ୱାଦିଷ୍ଟ, ଟିକେ ବେଶୀ ମିଠା, ତେଣୁ ତାର ବଜାର ଚାହିଦା ଭଲ ରହୁଛି, ଲୋକମାନଙ୍କ ଗହଣରେ ବେଶୀ ଆଦୃତ ହେଉଛି ଏଇ ଚାଷଟାକୁ। ତେଣୁ ଆମେ ଯଦି କରିବା ଆସ୍ତେ ଆସ୍ତେ ସେଇ ଯୋଉ ସାଧାରଣ ମକା ନ କରିକି ଯଦି ମିଠା ମକା କରିବା, ବଜାରରେ ଭଲ ବିକ୍ରି ହେବ, ଆମେ ଅଧିକା ଲାଭ ପାଇବା।
2: ଏଇ ମିଠା ମକା ଚାଷ କରିବା ପାଇଁ ଆମ ମୟୂରଭଞ୍ଜ ଜିଲ୍ଲାର ଜଳବାୟୁ ମାଟି ଠିକ ହେବ?
3: ନିଶ୍ଚିତ, ସାଧାରଣ ମକା ଯେଉଁ ଜଳବାୟୁରେ ଚାଷ ହେଉଛି, ମିଠା ମକା ସେଇ ଜଳବାୟୁରେ ଚାଷ ହେବ, ସେଥିରେ କୌଣସି ଅସୁବିଧା ନାହିଁ। ଆମର ଯେତିକି ବର୍ଷା ହେଉଛି ସାଧାରଣ ମକା ଆମେ ଭଲ ଭାବରେ କରୁଛେ, ଯୋଉ ମକା ଆମ ବାଡ଼ିରେ ଲାଗୁଛି। ଆମ ମୟୂରଭଞ୍ଜ ଜିଲ୍ଲାରେ କେବଳ ପାଖାପାଖି 14-15 ହଜାର ହେକ୍ଟରରେ ମକା ଚାଷ ହେଉଛି। ତେଣୁ ସେଇ ମକା ଚାଷରୁ କିଛି ଯଦି ଆମେ ମଧୁର ମକା ଚାଷ କରିବା, ସେଇ ଜଳବାୟୁ ସମାନ ଜିନିଷ, ସେଥିରେ ଆମେ ଖାଲି ବିହନ କିସମଟା ଯଦି ପରିବର୍ତ୍ତନ କରିବା, ତାହେଲେ ଆମେ ମଧୁର ମକା ଚାଷ କରିପାରିବା। ଏବଂ ଏହାର ଆଉ ଗୋଟେ କଥା, ଆପଣ ମକା ସାଧାରଣ ମକା ପାକଳ ହେଲା ପର୍ଯ୍ୟନ୍ତ ରଖୁଛନ୍ତି, ଏହାକୁ 60-70 ଦିନ ଭିତରେ ଅମଳ କରିବାକୁ ପଡିବ,
2: ମାନେ ଗଣି ଗଣିକିରି
3: 70 ଦିନ।
2: ଆଚ୍ଛା ଆଚ୍ଛା।
3: ସେଥିପାଇଁ ଏଟାକୁ ଯଦି ଆପଣ ବେଶୀ ଦିନ ରଖିଦେବେ, ଯେମିତି ଆପଣ ଅନ୍ୟ ମକା ତାକୁ ରଖୁଛନ୍ତି ପାକଳ ହେଉଛି ଶୁଖଉଛନ୍ତି ତାକୁ ପେଶିକି ଖାଉଛନ୍ତି, ଏଟା ସେଭଳିଆ କରାଯାଇପାରିବନି, ଏଟା କେବଳ କଞ୍ଚା ଖିଆ ଯାଇପାରିବ।
2: ଆଚ୍ଛା, ମାନେ ଆର ମାଟି ଆଉ ଜଳବାୟୁ ବିଷୟ ଟିକେ କୁହନ୍ତୁ।
3: ନାଇଁ, ଆମର ତ ଯାହା ଏଠି ମାଟି ପାଣି ପବନ ଯାହା ଅଛି ତାହା ମକା ଚାଷ ପାଇଁ ପ୍ରକୃଷ୍ଟ ମୁଁ କହିଲି, ତେଣୁ ମଧୁର ମକା ମଧ୍ୟ ସେଇଟାରେ ଆରାମସେ ହେଇପାରିବ। ଆଉ ଗୋଟେ କଥା ମୁଁ କହିବାକୁ ଚାହୁଁଛି, ଯୋଉଟା ମୁଖ୍ୟ କଥା ମକା ଚାଷୀମାନଙ୍କ ପାଇଁ, ଆମର ପ୍ରିୟ ଚାଷୀ ଭାଇମାନଙ୍କ ପାଇଁ, ଯେ ଆମ ମୟୂରଭଞ୍ଜ

0: ଜିଲ୍ଲାର ଶତକଡା 81% ମାଟି ହେଉଛି ଅମ୍ଳୀୟ। ଅମ୍ଳୀୟ ମାଟିରେ ଭଲ ଫସଲ ହୁଏ ନାହିଁ, ତାର ଉତ୍ପାଦକତା କମିଯାଏ। ତେଣୁ ଆମେ ଯେଉଁ ଅମ୍ଳ ମାଟିକୁ ନିରାକରଣ କରିବା ପାଇଁ, ତାକୁ ଶୋଧନ କରିବା ପାଇଁ, ଏକର ପିଛା 2 କ୍ୱିଣ୍ଟାଲ ଯଦି ଆପଣ କାଗଜ କଳ ମଇଳା ଚାଷ କରିବାର ଶେଷ ଗୋଟେ ଚାଷ ପୂର୍ବରୁ ଆପଣ ମାଟିରେ ମିଶେଇ ପାରିବେ, ତାହେଲେ ତାର ନିରାକରଣ ହେଇପାରିବ, ଶୋଧନ ହେଇପାରିବ ମାଟି, ଏବଂ ଆପଣ ସବୁ ଫସଲ ଭଲ ଫଳିବ, କେବଳ ମକା ନୁହଁ।
1: ଆଚ୍ଛା, ଆଉ ଗୋଟେ ଆମେ ଦେଖିବା, ଯେଉଁ ମକା ଚାଷ ବର୍ଷକୁ କେତେଥର ହେଇପାରିବ ଏଇ ମିଠା ମକାଟା?
0: ମିଠା ମକା ଆପଣ ସାଧାରଣ ମକା ଯେମିତି ବର୍ଷକୁ 3 ଥର କରୁଛନ୍ତି, ଏଇଟା ବି ବର୍ଷକୁ 3 ଥର କରିପାରିବେ। ଯେମିତିକି ଆପଣ ଖରିଫ ମକା, ବର୍ଷା ଦିନିଆ ମକାଟା ଆପଣ ଜୁନ ଜୁଲାଇ ଭିତରେ ଲଗାଉଛନ୍ତି, ଏଇଟା ବି ଜୁନ ଜୁଲାଇ ଭିତରେ ଲଗେଇ ପାରିବେ। ଆପଣ ରବି ମକା, ରବି ଋତୁର ମକା ଯେମିତି ଆପଣ ଅକ୍ଟୋବର ନଭେମ୍ବରରେ ଲଗାଉଛନ୍ତି, ଏଇଟା ବି ଅକ୍ଟୋବର ନଭେମ୍ବରରେ ଲଗେଇ ପାରିବେ। ଆପଣ ଖରାଦିନିଆ ମକା ଯେମିତି ଆପଣ ଫେବୃଆରୀ ଜାନୁଆରୀ ମାସ ଭିତରେ ଲଗାଉଛନ୍ତି, ଏଇଟା ବି ଲଗେଇ ପାରିବେ। କିନ୍ତୁ ଗୋଟେ କଥା, ଆପଣ ଟିକେ ନଜର ରଖିବେ ଯେ ମକା ଅମଳ ପୂର୍ବରୁ ସାଧାରଣ ମକା ଯେମିତି ଆମେ କହୁ ଯେ 45 ଡିଗ୍ରୀ ତାପମାତ୍ରା ଆଜିକାଲି ଯେମିତି ବଢ଼ିଯାଉଛି, 45 ଡିଗ୍ରୀ ତାପମାତ୍ରାରୁ ଅଧିକା ହେଲେ ତାର ପଲିନେସନ ପରାଗ ସଙ୍ଗମ ଟିକେ ଅସୁବିଧା ହୁଏ। ଏଇ ମକା ବି ଆମେ ଚେଷ୍ଟା କରିବା ଯେମିତି 45 ଡିଗ୍ରୀ ତାପମାତ୍ରାରୁ କମ୍ ଭିତରେ ଆମେ ଯଦି ଅମଳ କରିପାରିବା ତେବେ ଭଲ ହବ। କିନ୍ତୁ ମୁଁ କହୁଛି ବର୍ଷ ସାରା ଆମେ ମକା ଚାଷ କରିପାରିବା,
1: ଟିକେ ବେଶୀ ଉତ୍ତାପ ପୂର୍ବରୁ ଆମେ ଦେଖିକି କରିବା, ଯେମିତି ସେଇ ସମୟରେ ତାର ପରାଗ ସଙ୍ଗମ ସରିଯାଇଥିବ, ମକାର ଫଳ ବି ଆସିଯାଇଥିବ।
0: ଆଜ୍ଞା,
1: ତେବେ ଆର ଜମି ପ୍ରସ୍ତୁତି କେମିତି କଣ କରାଯିବ?
0: ଦେଖନ୍ତୁ, ଆପଣ ତ ସାଧାରଣ ମକା ଯେମିତି ଚାଷ କରୁଛନ୍ତି, ଜମିକୁ ଟିକେ ସମତଳ କରିବେ, 2-3 ଓଡ ଚାଷ କରିବେ, ସେଥିରେ ଆପଣ ଗୋବର ଖତ ପକେଇବେ, ଏଇସବୁ ବିଷୟ ଆପଣ କରିବେ। ବର୍ଷା ଦିନ ମକା ଚାଷରେ ବହୁତ ବର୍ଷା ଯେହେତୁ ହେଇଯାଏ, ପାଣି ମୂଳରେ ରହିଯାଏ, ମକା ଗଛ ପଚିଯାଏ, ମକା ଗଛ ନଷ୍ଟ ହୋଇଯାଏ। ତେଣୁ ଆପଣ ବର୍ଷା ଦିନ ଯେତେବେଳେ ଚାଷ କରିବେ, ପାଣି ନିଷ୍କାସନର ବ୍ୟବସ୍ଥା କରିବେ, ସେତେବେଳେ ଜଳସେଚନ ଆବଶ୍ୟକତା ନାହିଁ। କିନ୍ତୁ ଆପଣ ଖରାଦିନେ ଜଳସେଚନ ଆବଶ୍ୟକତା ଅଛି। ତେଣୁ ଜମିକୁ ଏଇଭଳିଆ କରିବେ, ଯେମିତି ସମତଳ ଏଇଭଳିଆ କରିବେ, ଯେମିତି ସବୁ ଯାହାକୁ ଠିକ ଭାବରେ ପାଣି ମାଡ଼ି ପାରୁଥିବ,
1: ମାନେ ଟିକେ ଗଡ଼ାଣିଆ ଦେଖିକି ପାଣି ମାଡ଼ି ପାରୁଥିବ ଏବଂ ପାଣି ଜମୁନଥିବ।
0: ଆଚ୍ଛା,
1: ତେବେ ଆସିବା ବର୍ତ୍ତମାନ କିସମକୁ, ଆମର ତ ଜମି ପ୍ରସ୍ତୁତି କହିଲେ, ସାର କଣ ଦେବା ଏଇଟା ଗୋଟେ କଥା।
0: ହଁ, ସାର ଆପଣମାନେ ସବୁ ଜାଣିଛନ୍ତି, ଯେକୌଣସି ଚାଷ କରନ୍ତୁ, ସମୁଦାୟ ସୁପର ଏବଂ ପଟାସ ସାର, ଫସ୍ଫରସ ଏବଂ ପଟାସ ସାର ମୂଳ ସାର ହିସାବରେ ଦିଅନ୍ତୁ। ଯେକୌଣସି ଚାଷ, ପନିପରିବା ଚାଷ କରନ୍ତୁ, ଧାନ କରନ୍ତୁ, ମୁଗ ବିରି କରନ୍ତୁ, ତୈଳବୀଜ ଜାତୀୟ ଚାଷ କରନ୍ତୁ, ସେଇଭଳିଆ ମକା ଚାଷ କ'ଣ, ମଧୁର ମକା ଚାଷ ଯାହା ବି ହଉ, ଆପଣ ସମୁଦାୟ ଫସ୍ଫରସ ଏବଂ ପଟାସ ସାର ଆପଣ ମୂଳ ସାର ହିସାବରେ ଦିଅନ୍ତୁ। ତାପରେ ଆଉ ଯାହା ନାଇଟ୍ରୋଜେନ ସାର, ଯବକ୍ଷାରଜାନ ଜାତୀୟ ସାର, ୟୁରିଆ ଜାତୀୟ ସାର, ସେଟାକୁ ଭାଗ ଭାଗ କରି ଦିଅନ୍ତୁ। ଏଇଟା ଆମେ ଚାଷୀ ଭାଇମାନଙ୍କୁ ସବୁବେଳେ କହୁଛୁ ଯେ ପ୍ରଥମରେ ଯବକ୍ଷାରଜାନ ସାର କମ୍ ଦିଅନ୍ତୁ, ଏବଂ ମକା ଚାଷରେ ଆପଣ 3 ଥର କରିବା କଥା ଯବକ୍ଷାରଜାନ ଜାତୀୟ ସାରଟାକୁ। କିନ୍ତୁ ମଧୁର ମକା ଚାଷରେ ଆମେ କହୁଛୁ ଚାଷୀମାନଙ୍କୁ, ଯେତିକି ଯବକ୍ଷାରଜାନ ସାର ଦେବେ ତାକୁ 5 ଭାଗରେ ବିଭକ୍ତ କରନ୍ତୁ। ତାର ରେକମେଣ୍ଡେଡ ଡୋଜ୍ ଯୋଉଟାକୁ ଆମେ କହୁଛୁ, ଯୋଉଟା ଚାଷୀମାନଙ୍କୁ ଆମେ ରେକମେଣ୍ଡ କରୁଛୁ,
1: ଏକର ପିଛା ଯୋଉଟା,
0: ହଁ, ହେକ୍ଟର ପିଛା 120-60-60, ମାନେ 120 ନାଇଟ୍ରୋଜେନ ବା ଯବକ୍ଷାରଜାନ ଜାତୀୟ ସାର, 60 ଫସ୍ଫରସ ବା ସୁପର ଜାତୀୟ ସାର, 60 ପଟାସ ଜାତୀୟ ସାର,
1: ଗୋଟେ ହେକ୍ଟର ଯୋଉ କହିଲେ ମାନେ
0: 2.5 ଏକର, ତାକୁ ଆପଣ ଯଦି ଭାଗ କରିବେ ପାଖାପାଖି 50 କେଜି ଆସିବ ଏକରକୁ ନାଇଟ୍ରୋଜେନ ଜାତୀୟ ସାର, ଏବଂ ସୁପର ସେଇ ଅନୁସାରେ ଆସିଯିବ 25 କେଜି ପାଖାପାଖି, ଏବଂ ପଟାସ ସାର ବି 25 କେଜି ପାଖାପାଖି ଆସିଯିବ। କିନ୍ତୁ ଏଇ ଯୋଉ ଯବକ୍ଷାରଜାନ ଜାତୀୟ ସାର, ଏଇଟା ମକା ପାଇଁ ବହୁତ ଉପଯୋଗୀ, କାରଣ ମଧୁର ମକା ଯେହେତୁ 60-70 ଦିନ ଭିତରେ ହେଇଯାଉଛି, ସେ ଜଲ୍ଦି ବଢିବ। ତେଣୁ ଆପଣ ଯେଉଁ ଯବକ୍ଷାରଜାନ ଜାତୀୟ ସାରଟାକୁ ପ୍ରଥମ ବୁଣିବାର 10 ଦିନ ପରେ ତାକୁ ଦେବେ, 10% ସାର ଦେବେ, 30% ଯବକ୍ଷାରଜାନ ଜାତୀୟ ସାର ତାକୁ ଆଉ କିଛି ଦିନ ପରେ 15-20 ଦିନ ପରେ ଦେବେ, ଆଉ 30% ଯେତେବେଳେ ହେଇଯିବ, ଯେତେ ଆଣ୍ଠୁ ପାଖାପାଖି ଉଚ୍ଚତା ହେଇଯିବ, ଆଉ 30% ଦେବେ, ତାପରେ ଚଅଁର ଆସିଲା ବେଳକୁ ଆଉ 10% ଦେବେ, 10% ଦେବେ, ତାପରେ ଯେତେବେଳେ ଫ୍ଲାୱାରିଂ ମାନେ ଆପଣଙ୍କର ପୁରା ଇଏ ହେଇଆସିବ ସେତେବେଳେ, ମାନେ ସମୁଦାୟ ସାରଟାକୁ ଆପଣ ସେଇ ଅନୁସାରେ ବିଭକ୍ତ କରିଦେବେ। ଚଅଁର ଆସିବା ପର୍ଯ୍ୟନ୍ତ ବି ଆମେ ଚାଷୀମାନଙ୍କୁ କହୁଛୁ ଯେ 10% ସାର, 10% ସାର ଦିଅନ୍ତୁ, ଯାହାଦ୍ୱାରା ଆପଣଙ୍କର ମକା ମଞ୍ଜି ଗୁଡାକ ବହୁତ ଭଲ ହୃଷ୍ଟପୃଷ୍ଟ ଆସିବ,
1: ମାନେ ଚଅଁର ପର୍ଯ୍ୟନ୍ତ ଦିଆଯାଇ। ଆଉ ଗୋଟେ କଥା, ଏବେ କିସମକୁ ବାଛିବା, କାରଣ ତ ମାଟି କଥା କହିଲେ, ସାର କଥା କହିଲେ, କି କିସମ ଆମର ଏଇ ମୟୂରଭଞ୍ଜର ଜଳବାୟୁ ମାଟି ପାଇଁ ଭଲ ହବ ମିଠା ମକା?
0: ଦେଖନ୍ତୁ, ମିଠା ମକା ଗୁଡାକ ସବୁ ହାଇବ୍ରିଡ ମକା, ତେଣୁ ଆମେ ତାକୁ ମାର୍କେଟରୁ ବଜାରରୁ କିଣିବାକୁ ପଡିବ। ତେଣୁ ଆମର ସୁଗାର 75, ସୁଗାର 75 ଯାହା କୁହାହଉଛି, ପଲ, ମାଧୁରୀ, ଏଇଭଳିଆ ମିଠା ମକା କିସମ ଆମର ବଜାରରେ ଉପଲବ୍ଧ ହେଉଛି, ବା ଆପଣ ଦୋକାନୀଙ୍କୁ କହିଲେ ସେମାନେ ମଗେଇ ଦେଇପାରିବେ। ଆମ ବାରିପଦା ବଜାରରେ ମଧ୍ୟ ଏହା ଉପଲବ୍ଧ ହେଉଛି, ଆପଣମାନେ ତାକୁ କିଣିକି ବ୍ୟବହାର କରିପାରିବେ,
1: କିମ୍ବା ଆମର କୃଷି ବିଜ୍ଞାନ କେନ୍ଦ୍ର ହେଉ ବା କୃଷି କର୍ମଚାରୀମାନଙ୍କ ସହିତ
0: ଯୋଗାଯୋଗ କଲେ ମଧ୍ୟ ସେମାନେ ଆତ୍ମସହାୟତାରେ ମଧ୍ୟ ବେଳେବେଳେ ଦିଆଯାଉଛି, ଚାଷୀମାନଙ୍କୁ ଡେମନଷ୍ଟ୍ରେସନ ଆକାରରେ ଦିଆଯାଉଛି, କୃଷି ବିଜ୍ଞାନ କେନ୍ଦ୍ରରେ ମଧ୍ୟ ଦିଆଯାଉଛି, ଆପଣମାନେ ଯୋଗାଯୋଗ କଲେ ତାହା ନିଶ୍ଚିତ ପାଇପାରିବେ, କିଛି ଅସୁବିଧା ନାହିଁ।
1: ମିଠା ମକା ଆମର କେତେ ଦିନରେ ଅମଳ କରିବେ?
0: ଦେଖନ୍ତୁ, ମୁଁ ତ କହିଲି ଆପଣଙ୍କୁ ଯେ ମିଠା ମକା ଅନ୍ୟ ମକାଠୁ ଟିକେ ଆଗୁଆ ଅମଳ କରିବାକୁ ପଡିବ, କାହିଁକି ନା ଏଟା ଆମେ ପୁରା ପାକଳ ପର୍ଯ୍ୟନ୍ତ ରଖୁନାହାନ୍ତି, ଏଟା କେବଳ କଞ୍ଚା ଆମେ ଖାଇବା। ଏଟାକୁ ଯେମିତି ଆପଣମାନେ ସାଧାରଣ ମକାକୁ ବା ହାଇବ୍ରିଡ ମକାକୁ ତାକୁ ଅମଳ କରୁଛନ୍ତି, ଶୁଖଉଛନ୍ତି, ଘରେ ରଖିକି ତାକୁ ଗୁଣ୍ଡ କରିକି ରୁଟି ଫୁଟି କରିକି ଖାଉଛନ୍ତି ବା ଛତୁଆ କରିକି ଖାଉଛନ୍ତି, ଇଏ

0: ସେଇଭଳିଆ ନୁହଁ, ୟାକୁ କଞ୍ଚା ଖାଇବାକୁ ପଡିବ। ତେଣୁ 60-70 ଦିନ ଅତି ବେଶୀରେ ମକାକୁ ଅମଳ କରିଦେବେ। ଯଦି ବେଶୀ ରଖିବେ, ଯେହେତୁ ଏଥିରେ ବେଶୀ ସୁଗାର ବା ଚିନି ଜାତୀୟ ଅଂଶ ବେଶୀ ଅଛି, ଦେଖିବେ ସେ ଆସ୍ତେ ଆସ୍ତେ ମେଞ୍ଚା ହେଇଯିବ, ମୋଚା ହେଇଯିବ ମଞ୍ଜି ଗୁଡାକ, ଯୋଉଟାକି ଆଉ ଖାଇବା ପାଇଁ ଉପଯୋଗୀ ହବନି।
1: ତାକୁ ମଞ୍ଜି କେମିତି ରଖାଯିବ?
0: ତାର ମଞ୍ଜି ଯେହେତୁ ଏଟା ହାଇବ୍ରିଡ୍, ତାର ମଞ୍ଜି ଆପଣ ରଖିପାରିବେନି, ତାକୁ ମାର୍କେଟରୁ ଆଣିକି କରିବାକୁ ପଡିବ। ଆଉ ଗୋଟେ ବିଶେଷ କଥା ମୁଁ ଚାଷୀମାନଙ୍କୁ କହିବାକୁ ଚାହୁଁଛି, ଆମ ଚାଷୀ ଭାଇମାନେ ମୟୂରଭଞ୍ଜ ଜିଲ୍ଲାରେ ଯାହା ଚାଷ କରୁଛନ୍ତି କେବଳ ଗୋଟେ ପ୍ରକାର ଚାଷ କରୁଛନ୍ତି, ମକା ଚାଷ କରୁଛନ୍ତି ପୁରା ଗୋଟେ ପ୍ରକାର ଚାଷ କରୁଛନ୍ତି। ଚାଷୀ ଭାଇମାନଙ୍କୁ ଗୋଟେ ମୁଁ ବିଶେଷ ଅନୁରୋଧ କରିବି ଯେ ମକା ଚାଷ କଲାବେଳକୁ, ମଧୁର ମକା ଚାଷ କଲାବେଳକୁ ବା ସାଧାରଣ ମକା ଚାଷ କଲାବେଳକୁ ଆପଣ ଅନ୍ତ ଚାଷ କିଛି କରନ୍ତୁ। ଆମର ବୈଜ୍ଞାନିକମାନେ ପରୀକ୍ଷା କରି ଜାଣିଛନ୍ତି ଯେ ଯଦି ମକା ଫସଲ ସହ ଝୁଡ଼ଙ୍ଗ ଜାତୀୟ ଫସଲ, ବିନ୍ ଝୁଡ଼ଙ୍ଗ ଜାତୀୟ ଫସଲ, ଗୋଟେ ଧାଡ଼ି ମକା ଗୋଟେ ଧାଡ଼ି ଝୁଡ଼ଙ୍ଗ ଯଦି ଆପଣ କରିବେ, ଆପଣଙ୍କର ଅମଳ ମକାରେ ବଢିବ, ଝୁଡ଼ଙ୍ଗରେ ବଢିବ, ଟୋଟାଲ ଆପଣଙ୍କର ଇନକମ୍ ପ୍ରାୟ 20% ଅଧିକା ଆପଣ ରୋଜଗାର କରିପାରିବେ, କାରଣ ସେଟା ବି ଅଧିକା ଫଳିବ। ଏବେ ପୁଣି ନୂଆ ବାହାରିଲାଣି ଯେ ଯଦି ଆପଣ 2-2 ଧାଡ଼ି କରିବେ, ତାଠୁ ଅଧିକା ବେଶୀ ଅମଳ ହେଉଛି ଏବଂ ବେଶୀ ଉତ୍ପାଦନ ହେଉଛି। ତେଣୁ ଆପଣମାନେ ମକା ଚାଷ ସହ ଅଲଗା ଯେମିତିକି ଜହ୍ନି କଲରା ଇତ୍ୟାଦି ମଧ୍ୟ କରିପାରିବେ। ଆଜିକାଲି ବୁଦା ବିନ୍ସ ମିଳୁଛି, ବୁଦା ଝୁଡ଼ଙ୍ଗ ମିଳୁଛି, ସେ ବୁଦା ଫସଲ ମାନଙ୍କୁ କଲେ ଆପଣ ବଢିଆ ରୋଜଗାର କରିପାରିବେ ମକା ଚାଷ।
2: ହଉ, ବଢିଆ କଥା ତ କହିଲେ ଆମର ନାଥ ସାର। ଆଉ ଏଇ ଯୋଉ ଆମର ସୁଆଦିଆ ବା ମିଠା ମକା ଆମର ଏପଟ ଅଞ୍ଚଳର ତ ଚାଷୀ ଭାଇମାନେ ଆରମ୍ଭ କରିନାହାନ୍ତି, କେମିତି କିସ ଆରମ୍ଭ କରିବେ? ସେମାନେ ଟିକେ ଯୋଗାଡ଼ ଯନ୍ତ୍ର କରନ୍ତୁ, ବିହନ ଯୋଗାଡ଼ ଯନ୍ତ୍ର କଲେ ବଢିଆ ହବ ଏଟା। ଆଉ ନାଇଁ
1: ଯେତେ ଶୀଘ୍ର ଆମେ ବିକ୍ରି କରିପାରିବା ସେତେ ଲାଭ ପାଇପାରିବା।
2: ଆଉ ଜିନିଷ ବିକ୍ରି ନ କଲେ ତ ଭାଲ୍ୟୁ କିଛି ନାହିଁ ନା, ଆମେ ଆଉ କେତେ ଖାଇ ଖାଇ କେତେ ଖାଇବା ନାଇଁ କି?
1: ତାର ବଜାର ଚାହିଦାକୁ ଦେଖିକି ଆମେ ଯଦି ଠିକ ଭାବରେ ବିକ୍ରି କରିପାରିବା ତାହେଲେ ନିଶ୍ଚିତ ଭାବରେ ଲାଭ ହେଇପାରିବ ଏବଂ ଆମେ ଖୁସିରେ ଏଇ ମିଠା ମକା ଚାଷ ସବୁ ବର୍ଷ କରିପାରିବା।
3: ହଉ, ଗୁଡାଏ କଥା ଆଲୋଚନା ହେଲା, ସମୟ ଅଛି, ତେବେ ଆସ ଗୋଟେ ଝୁମର ଗୀତ ଶୁଣିବା। ଆଉ
1: ଶୁଣିବା ତାହେଲେ ଆଉ।

0: ହଉ, ଚାଷବାସ କାର୍ଯ୍ୟକ୍ରମ ଆଜି ସମୟ ଅବଧି ସରିଗଲାଣି।
1: ଆମର ଚାଷୀ ଭାଇ ଭଉଣୀମାନେ ତଥା ଶ୍ରୋତା ବନ୍ଧୁମାନେ ଆମର ଚାଷବାସ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏବଂ ଚିଠି ମଧ୍ୟ ଦଉଛନ୍ତି। ତେବେ କଥା ହଉଛି, ଠିକ ଭାବରେ ଟିକେ ଠିକଣା ଲେଖିବେ, ଗୋଲ ଗୋଲ ଅକ୍ଷରରେ ଲେଖିବେ, ଆମେ ଯେମିତି ଠିକରେ ପଢିପାରିବା। ତେବେ ଆମ ପାଖକୁ ଯେତିକି ଚିଠି ଆସେ ଆମେ ସବୁ ଚିଠି ଗୁଡିକ ପଢିଥାଉ, ତେଣୁ ଦୟାକରି ଠିକ ଭାବରେ ଆମକୁ ଚିଠିଟିଏ ଦେବେ।
0: ଆମକୁ ଚିଠି ଲେଖିବାର ଠିକଣା ହେଲା ଚାଷବାସ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନ୍ ନମ୍ବର 75702, ଜିଲ୍ଲା ମୟୂରଭଞ୍ଜ।
2: ତେବେ ଆଜି କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତା ଭାଇ ଭଉଣୀମାନଙ୍କୁ ଧନ୍ୟବାଦ ଏବଂ ଶୁଭେଚ୍ଛା ସହ କାର୍ଯ୍ୟକ୍ରମକୁ ଆଜି ପାଇଁ ଏଇଠି ରଖିବା।
3: ନମସ୍କାର।

ଶେଷ ହେଲା ଚାଷବାସର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଓଡ଼ିଆ ଚଳଚ୍ଚିତ୍ରର ପ୍ରଥମ ଗୀତଟି ଆରତୀ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ଆଶା ଭୋସଲେ।

ଶୁଣିଲେ ଓଡ଼ିଆ ଚଳଚ୍ଚିତ୍ର ଗୀତ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ସୁଗମ ସଙ୍ଗୀତର ପ୍ରଥମ କଣ୍ଠଶିଳ୍ପୀ ହୈମନ୍ତୀ।

ଶୁଣିଲେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ଗୀତ ଅତୀତର କାର୍ଯ୍ୟକ୍ରମ। ଗୀତ ଅତୀତର ପ୍ରଥମ ଗୀତଟି ଟୁ ଷ୍ଟେଟ୍ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ କେ ମୋହନ ଏବଂ ୟାସିତା।

ଶୁଣିଲେ ଗୀତ ଅତୀତର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ये विविध भारती है, राष्ट्रीय सेवा, देश की सुरीली धड़कन। थोड़ी ही देर में आप सुनेंगे छाया की।
1: ଏଠାରେ ଜଳଶକ୍ତି ମନ୍ତ୍ରଣାଳୟ ବିଭାଗୀୟ ସମ୍ମିଳନୀର ଉଦ୍ଯାପନୀ ଅଧିବେଶନରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜନସଂଖ୍ୟା ବୃଦ୍ଧି ଏବଂ ଜଳ ଆବଶ୍ୟକତା ସମ୍ପର୍କରେ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକୁ ସଚେତନ କରିବାକୁ ଦେଲେ ଆହ୍ୱାନ। ନୂଆଦିଲ୍ଲୀଠାରେ କେନ୍ଦ୍ରୀୟ ଜଳଶକ୍ତି ସମ୍ମିଳନୀରେ ଓଡ଼ିଶାର ଜଳ ଭିତ୍ତିଭୂମି ଓ ଜଳସେଚନର ସଫଳତା ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମନ୍ତ୍ରଣ ମାଝୀ। କହିଲେ ଦୁଇ ବର୍ଷରେ 54,000 କୋଟିର ଜଳ ଭିତ୍ତିଭୂମି କାର୍ଯ୍ୟ ମଞ୍ଜୁର ହୋଇଥିବାବେଳେ 3,20,000 ହେକ୍ଟର ଜମିକୁ ହୋଇଛି ଜଳସେଚନ। ସୁପ୍ରିମକୋର୍ଟ କହିଛନ୍ତି ନବନିର୍ବାଚିତ ରାଜ୍ୟ ବାର୍ କାଉନ୍ସିଲ୍ଗୁଡ଼ିକ ବିସିଆଇ ଗଠନ ପାଇଁ ବୈଧାନିକ ପ୍ରକ୍ରିୟା ଶେଷ କରିବା ପରେ ଭାରତୀୟ ବାର୍ କାଉନ୍ସିଲ୍ର ପୁନର୍ଗଠନ କରାଯିବ। ଚଳିତ ଖରିଫ 2026-27 ଋତୁରେ କୃଷକମାନଙ୍କୁ ସାରର ସୁଗମ ଯୋଗାଣ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରହଣ କରାଗଲା ବ୍ୟାପକ ବ୍ୟବସ୍ଥା। କଳାବଜାରୀ ଓ ଅନିୟମିତତା ଅଭିଯୋଗରେ 11,684 ସାର ଦୋକାନରେ ଚଢ଼ାଉ, 2,774 ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି। ମୁଖ୍ୟମନ୍ତ୍ରୀ ମହଞ୍ଜଣ ମାଝୀ ଆସନ୍ତା ସପ୍ତାହରେ ୟୁଏଇକୁ ତିନିଦିନିଆ ଗସ୍ତ ସହିତ ଓଡ଼ିଶାର ଦ୍ୱିତୀୟ ଆନ୍ତର୍ଜାତୀୟ ନିବେଶ ଅଭିଯାନର ନେତୃତ୍ୱ ନେବେ। ରାଜ୍ୟର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ। ପ୍ରକାଶ ପାଇଲା ଓଟିଇଟି 2026 ପରୀକ୍ଷାଫଳ, ମୋଟ ପାସ୍ ହାର 64.48% ଥିବା ସୂଚନା। ଭୁବନେଶ୍ୱରଠାରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ ଅଯୋଧ୍ୟା ଓ ବାରାଣାସୀ ଅଭିମୁଖେ ସ୍ୱତନ୍ତ୍ର ଟ୍ରେନ୍ର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ରାଜ୍ୟର ସର୍ବକନିଷ୍ଠ ଖେଳାଳି ଭାବେ ଉତ୍କୃଷ୍ଟ ଚେସ୍ ଖେଳ ପ୍ରଦର୍ଶନ କରି ଏଫ୍ଆଇଡିଇ ରେଟିଂରେ ସ୍ଥାନିତ ହେଲେ ଓଡ଼ିଶାର 4 ବର୍ଷିଆ ଏଲିନା ମିଶ୍ର। ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ବ୍ୟକ୍ତିଙ୍କ ଶୁଭେଚ୍ଛା। ଏବଂ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ 8ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 11:05।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନମଲ୍ଲିକା। ରଚନା ଏବଂ ପରିଚାଳନା ରମାପଦ ନନ୍ଦ, ପ୍ରଯୋଜନା ଗୌର ପଟ୍ଟନାୟକ, ସଙ୍ଗୀତ ଚୌଧୁରୀ ଭାରତୀ କୃଷ୍ଣ ଦାସ। ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ବନମଲ୍ଲିକା।

0: ସ୍ୱାତି ସ୍ୱାତି ଆରେ କ'ଣ ଏତେ ଡାକୁଛି ଶୁଣାଯାଉନି କ'ଣ ହେଲା ହଠାତ୍ ତମ ମୁଡ୍ ଏମିତି
1: ନା ମତେ କିଛି ଭଲ ଲାଗୁନି
0: ଆରେ କ'ଣ ଭଲ ଲାଗୁନି କହିଲେ ସିନା ଜାଣିବି
1: କହିଲି ତ ଭଲ ଲାଗୁନି
0: ଚା ପିଇଲଣି
1: ସମ୍ବିତ ଆମେ ପୁଣି କେବେ ଚାଷୀପୁର ଯିବା
0: ଆହା କଥାଟା ତାହେଲେ ଯାଇ ସେଠି ସତରେ ସ୍ୱାତି ଅଦ୍ଭୁତ ଖିଆଲ ତମ ଝିଅମାନଙ୍କର ବୁଢ଼ିଆଣୀ ସୂତା କ୍ଷୀର ଟାଣିଲା ପରି ସବୁ କଥାରେ କ୍ଷୀର ଟାଣି ଚାଲିବା ହଉଛି ତମର ଧର୍ମ
1: ଛାଡ଼ ମାସେ ବାଜେ କଥା କୁହ ନା କୁହ କେବେ ଯଶୀପୁର ଯିବା ରାଜଲକ୍ଷ୍ମୀ ଭାରି ମନେ ପଡୁଛି
0: ଓ ତମେ ତାହେଲେ ରାଜଲକ୍ଷ୍ମୀ ମାୟାରେ ପଡି ଯାଇଛ ନୁହେଁ
1: ଶୁଣ ତମେ ପୁଅ ଜାତି ଝିଅମାନଙ୍କ ମନ କଥା କେମିତି ବୁଝିବ କହିଲ ତମ ସାଙ୍ଗ ବାହାଘର ପାଇଁ ଗୁଣୁପୁର ସିନା ଆସିଲି ହେଲେ ମନଟା କିନ୍ତୁ ପଡି ରହିଛି ସେଇ କେନ୍ଦୁମୁଣ୍ଡି ଗାଁରେ ରାଜଲକ୍ଷ୍ମୀ ମାଙ୍କିଡିଆ ପାଖରେ
0: ହଉ ହେଲା ରାଣୀ ସାହେବା ଅନ୍ତତ ଗୁଣୁପୁରରେ ଯେତେ ଦିନ ରହିବା ଏଠିକା ମୌସମକୁ ଆକଣ୍ଠ ପାନ କର ତାପରେ ସୁବିଧା ଦେଖି ପୁଣି କେବେ ଯଶୀପୁର ଯିବା
1: କାଲି ତମ ସାଙ୍ଗର ଯେତେବେଳେ ହାତଗଣ୍ଠି ପଡ଼ିଲା ମୋର କ'ଣ ମନେ ହେଲା ଜାଣିଛ ଯେମିତି ରାଜଲକ୍ଷ୍ମୀର ହାତଗଣ୍ଠି ପଡ଼ୁଛି ଆସିଲା ବେଳେ ତାର ଛଳ ଛଳ ଆଖି ସାଙ୍ଗକୁ ସେଇ ଯୋଉ କେଇ ପଦ କଥା ଦିଦି ଭଲ ମଣିଷଟିଏ ଚାହେଁ ସେ ବରଂ ଗରିବ ହଉ ଏଇ ତମେ ତା ପାଇଁ ଗୋଟେ ବର ଠିକ କରିଦିଅ ନା
0: ହଉ ବାବା ଆଦେଶ ଶିରୋଧାର୍ଯ୍ୟ ତମେ ଉଠିଲ ଶୀଘ୍ର କାମ ସାର ଆଜି ପରା ମୋ ସାଙ୍ଗର ବାହାଘର ଭୋଜି
1: ସମ୍ବିତ ତମେ ମତେ କହୁଥିଲ ନା ଏପଟେ ଏଇ ରାୟଗଡ଼ା ଗୁଣୁପୁର ଅଞ୍ଚଳରେ ଅନେକ ପ୍ରକାର ଆଦିବାସୀ ଅଛନ୍ତି ଏଠି କିଛି ଦିନ ରହିବା ଭିତରେ ଟିକେ ସେମାନଙ୍କ ସହ ମିଶି ଆସିଲେ ହୁଅନ୍ତାନି
0: ପ୍ରପୋଜାଲଟା ତ ମନ୍ଦ ନୁହେଁ ମୁଁ ଆଜି ସାଙ୍ଗ ସାଙ୍ଗେ କଥାବାର୍ତ୍ତା ହଉଛି ହବ ତ କାଲି ବାହାରି ଯିବା ଶୁଣିଛି ଏଠି ଲାଞ୍ଜିଆ ସୌରା ସମ୍ପ୍ରଦାୟ ଅଛନ୍ତି ଏ ପାଖାପାଖି କୋଉ ଜାଗାରେ ହବ ତ ସେଇଠିକି ଯିବା ତମେ ଶୀଘ୍ର ଉଠିଲ ଅପେକ୍ଷା କରିଥିବ ଆରେ ଉଠ ନା ଏଇଟା ମୟୂରଭଞ୍ଜ ଜିଲ୍ଲା ଯଶୀପୁର ନୁହେଁ ରାୟଗଡ଼ା ଜିଲ୍ଲାର ଗୁଣୁପୁର ଉଠ
1: ଓ ଛାଡ଼ୁନ ଆରେ ହାତଟା ଛାଡ଼ ହୋ ବାବା ରଖିଦବନି ତମେ ଚାଲ

0: ସିଧା
1: କଣ ମାରିଦେବେ?
0: ହଁ, ଆଗରୁ ଅବଶ୍ୟ ମଣିଷ ବଳି ଦଉଥିଲେ ଏମାନେ,
1: ସତ୍ୟ ନା କଣ,
0: କିନ୍ତୁ ବର୍ତ୍ତମାନ ନୁହେଁ। ବର୍ତ୍ତମାନ ଛେଳି କୁକୁଡ଼ା ପୋଢ଼ ବଳିରେ ସୀମାବଦ୍ଧ। ତେବେ ସୌରା ମାନେ ଏସବୁ ବଳିରେ ବିଶ୍ୱାସ କରନ୍ତିନି।
2: ଆମ ସୌରା ଭିତରେ ଲାଞ୍ଜା ସୌରା ବହୁତ ତଫାତ ଅଛି। ପୂଜା ବିଧି ଭିତରେ ବହୁତ ତଫାତ। ତାଙ୍କେ ପୋଡ଼ ମାରୁଛନ୍ତି, ଆମର ଶୁଦ୍ଧ ସୌରା ପୋଡ଼ ନାହିଁ। ଆଉ ଯାହା ହେଲେ ଆମର ଫଳ ମୂଳରେ ଏଗୁଡ଼ାକ ଆମେ ଛିଡ଼ି ଯାଏ ନାହିଁ ନାହିଁ। ଆଉ ଯେଉଁମାନଙ୍କର ମଦରେ ଦିଅନ୍ତି, ଆମର ଗୋଡ଼ ପାଣିରେ ଚିନି ପାଣିରେ ଆମେ ପୂଜା ବିଧି କରିଦିଏ। ଆଉ ଯେଉଁ ତାଙ୍କର ପୂଜା ମଦଟା ଆରମ୍ଭ କରିଛେ, ପୋଡ଼ ଘୁଷୁରି ଛେଳି ସବୁ ଇତ୍ୟାଦି କରନ୍ତି ଏପଟେ। ସେତେବେଳେ ମଣିଷ ବି ବଳି ଦେଇକି ତାଙ୍କେ ଦଉଥିଲେ ଏପଟେ।
1: ସୌରା ଆଉ ଲାଞ୍ଜିଆ ସୌରା ଦୁଇଟି ମୌଳିକ ଚିନ୍ତାଧାରା, ହିଂସା ଅହିଂସା। ଏଇ ଚାଲ ନା ତାଙ୍କୁ ଯାଇ ଭେଟିବା।
0: ଆଜି ରାତିଟା ପାଇଯାଉ, କାଲି ସକାଳେ ଯିବା।

0: ସମ୍ବିତ, ଏ ଶଗଡ଼ା ବସ୍ତିଟିକୁ ଦେଖିଲ? ଆଚ୍ଛା, ଆମେ ପୁଟା ସିଂ ବାଟରେ ଆସିଲେ ନା?
1: ହଁ, ସେଠୁ ଶଗଡ଼ାଟା ପ୍ରାୟ 10-12 କିଲୋମିଟର ହବ। ଏସବୁ ଅଞ୍ଚଳ ଲାଞ୍ଜିଆ ସୌରାଙ୍କର। ଏ ଶଗଡ଼ା ଗାଁ ଗୋଟେ ବଡ଼ ଗାଁ, ଏଠି କେବଳ ଲାଞ୍ଜିଆ ସୌରା ମାନେ ରହନ୍ତି।
0: ସତରେ ସମ୍ବିତ, ଘଞ୍ଚ ଆମ୍ବ, ପଣସ, ତେନ୍ତୁଳି, ଶାଳ, ମହୁଲ ଗଛ ଯେମିତି ଜମାଟ ବାନ୍ଧିଛନ୍ତି ଏଇ ଶଗଡ଼ା ପାହାଡ଼ରେ। ସବୁଜିମା ଭରା ଏ ଶଗଡ଼ା ପାହାଡ଼, ଆଉ ତା ଦେହରେ ଯେମିତି ଲେସି ରହିଛନ୍ତି ଏଇ ଲାଞ୍ଜିଆ ସୌରା ମାନେ।
1: ଏଥିରେ ଗୋଟେ ବିଶେଷତ୍ଵ ଲକ୍ଷ୍ୟ କରିଛ ସ୍ୱାତି?
0: କ'ଣ?
1: ଏ ଘର ଗୁଡାକୁ ଦେଖିଲ?
0: ମାଟି ଘର ଉପରେ ଡାଳପତ୍ର ଛାଉଣି ହେଇଛି, ଘର ତ ନୁହେଁ କୁଡିଆ।
1: ଆଉ କିଛି?
0: କାନ୍ଥ ଉପରେ ଚିତା। ଇ ମା, ଇଏ କି ଚିତା ମ?
1: ଇଏ ଚିତା ହଉଛି ଲାଞ୍ଜିଆ ସୌରାଙ୍କ ମାପୁରୁ।
0: ମାପୁରୁ? ଏମିତି କାନ୍ଥରେ ଚିତା ଲେଖିଦେଲେ କ'ଣ ମାପୁରୁ ହୁଏ?
1: ଆଶ୍ଚର୍ଯ୍ୟ, ଅଦ୍ଭୁତ ବିଶ୍ୱାସ ଏମାନଙ୍କର।
2: ବଳିରେ ପୋଡ଼ ଛେଳି, କୁକୁଡ଼ା, ଘୁଷୁରି ଏରା ବଳି ଦିଅନ୍ତି। ଯୋଉ ମଣିଷ ଯଦି ଜ୍ୱର ହବ, ତାହେଲେ ଯୋଉ ଦେବତା ଯୋଉ ପ୍ରକାର ଯେମିତି ପ୍ରକାର ମାଗିବେ ସେ ହିସାବରେ ତାକୁ ଦିଆ। ବେଜୁ ଉପରେ ବେଜୁ ମାନେ ପୂଜା କରିବ, ତା ଦେହରେ ପ୍ରବେଶ କରିକି ସେ କହିବ ଯେ ନାଇଁ ମୁଁ ତମକୁ ଭଲ କରିବି, କିନ୍ତୁ ପୋଡ଼ ଦେଲେ କା ଭଲ କରିବି ବୋଲି କହିବ।
3: ଆଚ୍ଛା।

0: ଯେତେବେଳେ ଜ୍ୱର ହବ ସେତେବେଳକୁ ଏମିତି ପୋଢ଼ୁକୁ ଦେଇକିରି ତାଙ୍କର ମହାପୁରୁକୁ ପୋଢ଼ୁକୁ ଦେଇକିରି ଯେ ବେଜୁ ହବ ସେ ଗାଇବ ଜକ ପୂଜାରୀ ସେ ଏଇଟାକୁ ଗାଇବେ।
1: ତା ମାନେ ବଳି ପ୍ରଥା ଏମାନଙ୍କର ସବୁଠୁ ବଡ।
2: ଆଉ ଗୋଟେ କଥା ଜାଣିଛ ସ୍ୱାତି, କାଲି ରାତିରେ

0: ଆମ ସେଇ ଡାକବଙ୍ଗଳାରେ ଜଗୁଆଳି ବୁଢ଼ା ଗୋଟାଏ ମଜା କଥା କହୁଥିଲେ।
1: କେତେବେଳେ କଥା ହଉଥିଲ ମ? ମୁଁ ଶୋଇପଡ଼ିଥିଲି ନା।
0: ଖାଲି ଶୋଇ ତ ନଥିଲ, ଘୁଙ୍ଗୁଡ଼ି ବି ମାରୁଥିଲ, ଗଜା ଘୁଙ୍ଗୁଡ଼ି।
1: ସମ୍ବିତ, ହଁ ସେ କଣ କହୁଥିଲେ?
0: କହୁଥିଲେ ଏମାନଙ୍କ ବାପା ଅଜା କେହି ମରିଗଲେ ସେମାନେ ପ୍ରତି ତିନି ବର୍ଷରେ ସେମାନଙ୍କ ଉଦ୍ଦେଶ୍ୟରେ ପୋଢ଼ବଳି ଦିଅନ୍ତି, ଏଇଟା ହେଲା ସେମାନଙ୍କର ପ୍ରେତକର୍ମ।
1: ଇମା ସତରେ? ଆମ ଘରର ଶୁଦ୍ଧି କାର୍ଯ୍ୟ ଏମାନଙ୍କ ଶୁଦ୍ଧି କାର୍ଯ୍ୟ ଭିତରେ ତ କେତେ ତଫାତ୍।
2: ଯେତେବେଳେ ଆମର ଅଜା କି ବାପା କି ଭାଇ କି କିଏ ବନ୍ଧୁ ଯଦି ମରିଯାଆନ୍ତି, ତାକୁ ଦଶା କଲା ବେଳକୁ ଆମେ ପୋଡ଼ ବଳି ଦେଉଛୁ। ବଳି ଦେଲା ବେଳକୁ ସେଟା ଆମେ ନାଚ କରୁଛୁ, ନାଚ କରିକି ବାଦ୍ୟ ତୁଡୁମ୍ ଢାମ୍ପ ବଜେଇକିରି, ଆଉ ମୁଣ୍ଡରେ ସେ ପର ମାନେ ବଗ ପର ଏମିତି କି ମାନେ ବିଭିନ୍ନ ପ୍ରକାର ସୁନ୍ଦର ସାନ୍ଦର ସେ ମାନେ ଟାଙ୍ଗିଆ ଏମିତି ଧରିକିରି ଆମେ ନାଚୁଛୁ। ତାପରେ ତିନି ବର୍ଷକୁ ଥରେ ଆମେ କାର୍ଯ୍ୟ କରୁଥିଲା, ମାନେ ସେଟାକୁ ତିନି ବର୍ଷକୁ ମାନେ ଆମ ବାପା କି ମଜା କି ଯିଏ କିଛି ମରିଗଲେ ତାକୁ ପ୍ରତ୍ୟେକ ତିନି ବର୍ଷକୁ ଆମେ ତାକୁ ବଳି ଦେଲୁ, ତାକୁ ଆମେ କାର୍ଯ୍ୟ କରୁଛୁ। ସେଟା ସାତ ଦିନ ଲାଗିକି ରହିଲା, ସେଟା ବିଭିନ୍ନ ପ୍ରକାର ମାନେ ହସ ଖୁସି ତାକୁ ବଳି ଦେଇକିରି ତାକୁ ଆମେ ନାଚ ବାଚ କରିକିରି ତାକୁ ଆମେ ପୂଜା କରୁ।

0: होगा।
1: बुझिले संबित, देश के फैंक नई के बैंक सेमिति विभिन्न आदिवासी संप्रदाय रा भिन्न भिन्न रीति। बांकेडिया संप्रदाय तार पितृपुरुष को बोंगा भितर साइति रखे, आउ ए लांजिया सौरा दशा बेले तांका पितृपुरुष नाच गीत मौज मजलिस कर बळि दियंती।
2: ए देखु छ स्वाति, ए जो दळे लोक जंगल भितर को जाउथले हठात कोन भाबिले के जानी आम आड़ को मुहिले देखु छ ना।
1: हाँ, पुअंकर मुंडरे पगड़ी सहित बाग पर झील मान कान केड़े बड़ बड़ कणा से पी कारुकार्य छोट काठ खंडे खंडे पुरैंट पचारा कि
2: एक कथा भाविबा को अछि
3: नाकरे जुडा सेटा सुना पिंदुछु आ कानरे रूपा ता सहित जो उसार हेछि एटा को भितरे काठ आमे दउछु काठ ता उपरे इमिति आमे रूपा सीरियल रे बमरे सुंदर भाबरा आमे रखुछु
0: सब जाति चिने जनंगन दूर कान ए रिदीना रिगी
3: जुडा हातरे पिंदुछंती सेटा काडू जुडा गुडरे पिंदुछंती सेटा आंडुडका किंतु हातरे किंबा गुडरे सेटा रसरे तयारी किंबा पितळरे तयारी
4: मुहरे हातरे एडा केतु छि चिता कुटी थांदी काहे कि चिता कुटी
3: सौरा मान लांजा सौरा मान करो सेटा सुंदर पाए।
4: अच्छा, इमान को जो लांजा शब्द रे काहे व्यवहार ए अंचल रे बहुत सौरा जाति रो लोक रहउ छन किंतु लांजिया बले निर्दिष्ट भाबरे इमान को काहे शब्द रे व्यवहार करा जउ
3: अगर त किछि आमे लुगापटार व्यवहार के जान नथिलु ସେଥିପାଇଁ ଆଉ କେବଳ ଲାଞ୍ଜା ଆମର ଆଦିବାସୀ ଲାଞ୍ଜା ଯୋଗୁଁ ଆମେ କେବଳ ଲାଞ୍ଜା ପିନ୍ଧିକିରି ମାନେ ଅଣ୍ଟାରେ ଯେଉଁଟା କି ଆଗରେ ଗୋଟେ ଲମ୍ବା ଲାଞ୍ଜ ଭଳିଆ ଆଉ ପଛରେ ଗୋଟେ ଲମ୍ବା ଲାଞ୍ଜ ଭଳିଆ ଯେଉଁଟା ସେଇଟା ହେଉଛି ଲାଞ୍ଜା ବୋଲିକି କହନ୍ତି।
2: କ'ଣ ଏମିତି ଚାହୁଁଛ?
1: ନାଇଁ, ନିଜକୁ ତୁଳନା କରୁଛି, ଦେଖୁଛ ସେ ଝିଅ ଗୁଡ଼ା ମୋତେ କେମିତି ଚାହିଁଛନ୍ତି।
2: ହଁ ଦେଖୁଛି, ସେ ବୁଢ଼ୀ ମାଉସୀ କେମିତି ତମ ଦେହରେ ମୁହଁରେ ତା ଚମ ଧୁଡ଼ୁ ଧୁଡ଼ୁ ହାତକୁ ବୁଲେଇ ଫିକ୍ କରି ହସି ଦେଇ ଚାଲିଗଲା ତା ବି ଦେଖୁଛି।
1: ମୁଁ କିନ୍ତୁ ହଠାତ୍ ବୁଝିପାରିଲିନି ସେ କାହିଁକି ଏମିତି କଲେ ସମ୍ବିତ, ବୋଧେ ଭାବିଲେ ଆମେ ତାଙ୍କରି ପରି ମଣିଷ ନୁହେଁ ଆଉ କିଏ ଏଇୟା ନା।
2: ନା, ସେ ଦେଖୁଥିଲେ ତମକୁ, ତମ ଓଠର ଲିପଷ୍ଟିକ୍କୁ, ସାଇଜ୍ ହେଇଥିବା ଆଇବ୍ରୋକୁ, ହାତରେ ପିନ୍ଧିଥିବା ଚୁଡ଼ି, ବେକର ହାର ଆଉ ତମର ସାଲୱାର ପଞ୍ଜାବୀ, ଏସବୁ ତାଙ୍କ ପାଇଁ ସମ୍ପୂର୍ଣ୍ଣ ନୂଆ ନୁହେଁ କି?
1: କିନ୍ତୁ ମୁଁ କ'ଣ ଭାବୁଛି ଜାଣ, ପ୍ରକୃତି କୋଳରେ ଏଇ ସରଳ ମଣିଷଟି ମୁହଁରେ ଚିତା, ଦେହ ହାତ ଗୋଡ଼ରେ ସେଇ ପ୍ରକୃତିର ଅଳଙ୍କାର କାଠ ଓ ଧାତୁର ଗହଣା, ଯାହା ହେଲେ ବି ମୋଠାରୁ ଏମାନେ ବହୁତ ଉଚ୍ଚରେ ସମ୍ବିତ।
2: ସାବାସ ସ୍ୱାତି, ସାବାସ। ହଁ, ଅଦ୍ଭୁତ ଏ ଲାଞ୍ଜିଆ ସୌରା ସମ୍ପ୍ରଦାୟ, ଅନେକ କିଛି ଶିଖିବାର ଅଛି ଏମାନଙ୍କ ଠାରୁ।

0: ସମ୍ବି, ଏ ଯୋଉ ଭଦ୍ରଲୋକ ଗାଁ ଭିତରୁ ଆମ ଆଡକୁ ଆସୁଛନ୍ତି ସେ କିଏ? ସିଏ ତ ଏ ଲାଞ୍ଜିଆ ସୌରା ସମ୍ପ୍ରଦାୟର ନୁହନ୍ତି, ତମ ପରି ପେଣ୍ଟ ସାର୍ଟ ପିନ୍ଧିଛନ୍ତି, କିଏ ସେ?
1: ଓହୋ, ତମକୁ ଚିହ୍ନେ ନାହିଁ ତାହେଲେ? ଇଏ ହେଲେ ହରିଶ୍ଚନ୍ଦ୍ର ପଣ୍ଡା, ପୁଟା ସିଂ ଲାଞ୍ଜିଆ ସୌରା ଉନ୍ନୟନ ସଂସ୍ଥାର ପ୍ରକଳ୍ପ ଅଧିକାରୀ। ଆସନ୍ତୁ ପଣ୍ଡା ବାବୁ, ମୋ ସ୍ତ୍ରୀ ସ୍ୱାତି।
0: ସ୍ୱାତି ଦାସ, ନମସ୍କାର। ଆଚ୍ଛା ପଣ୍ଡା ବାବୁ, ଏ ଜଙ୍ଗଲ ଭିତରେ ସେମାନେ କଣ ସବୁ ଫସଲ କରନ୍ତି?
2: ଏମାନଙ୍କର ଜନା, ମାଣ୍ଡିଆ, କାଙ୍ଗୁ, କାନ୍ଦୁଲ, ପଣସ, ତେନ୍ତୁଳି, ହଳଦୀ, ଅଦା, ଭାଲିଆ, ସପୁରୀ, ଏମାନଙ୍କ ପାରମ୍ପରିକ ଚାଷ।
0: ଶୁଣ ନା,
1: କଣ
0: ଖରା ଭିତରୁ କି ସୁନ୍ଦର ଗୀତଟିଏ ଶୁଭୁଛି, କାନ ଡେରି ଶୁଣା।

0: ମାଟି ତା ପୁଅକୁ ଗୀତ ଗାଇ ଶୁଆଇ ଦଉଛି। ଆଚ୍ଛା ସ୍ୱାତି, ତମର ମନେ ଅଛି ତମ ପିଲାଦିନେ ତମ ନାଁ କେମିତି ଦିଆଯାଇଥିଲା?
1: ସତ୍ୟନାରାୟଣ ପୂଜା ହେଲା, ଶିରିଣୀ ହେଲା, ମାମୁଁ ମତେ କୋଳରେ ଧରିଲେ, ପୁରୋହିତ ମନ୍ତ୍ର ପାଠ କଲେ, ବେକରେ ସୁନା ଚେନ୍, ହାତରେ ମୁଦି, ତାପରେ ମୋ ମାମୁଁ କାନରେ ଚୁପ୍ ଚୁପ୍କି କହିଲେ, ସ୍ୱାତି।
0: ତାର କାରଣ ତମେ ସହରରେ ବଢ଼ିଛ, ଆଧୁନିକ ଚାକଚକ୍ୟରେ ନାଚୁଛ, ଖେଳୁଛ, ଏଠି କିନ୍ତୁ ଠିକ ଓଲଟା।
2: ନାମ ନାମକରଣ ବେଳକୁ ଆଉ ସେଟା ମଧ୍ୟ ପୋଡ଼ୁ ବଳି ବଳି ଦିଆହବ, ଆଉ ସେଠି ତାକୁ ପୁଅକୁ ପୁଅ କିମ୍ବା ଝିଅ ଯାହାକୁ ନାମକରଣ ଦିଆହବ ତାକୁ ହଳଦୀ ଲଗାହବ, ମୁଣ୍ଡରେ ପାଗୁଡ଼ି ଦିଆହବ, ତାପରେ ତା ନାଁରେ ପୋଡ଼କୁ ମଧ୍ୟ ହଳଦୀ ବଳି ଦିଆଯିବ, ତାପରେ ସେ ପିଲା ସେ ପୋଡ଼ ଉପରେ ବସାଇବେ, ବସେଇକିରି ଗାଁ ସାରା ବୁଲାଇବେ, ଧୀର ଭାବରେ ଗାଁ ସାରା ବୁଲାଇବେ, ବୁଲେଇକିରି ତାଙ୍କ ସହିତ ସମସ୍ତେ ନାଚ କରିକିରି ଗୀତ ଗାଇକିରି ବୁଲିବେ। ଯେଉଁ ନିୟମ ଅନୁଯାୟୀ ଆଜ୍ଞା ଯେତିକି ସେ କହିବ, ସେ ସନୁମ ଯେତିକି ବର୍ଷ କି ମାସ କି ସେତିକି କହିବ, ସେତିକି ମାସ ଭିତରେ ସେତିକି ବର୍ଷ ଭିତରେ ମୋତେ ଆଉ ପୋଡ଼ ବଳି ଦେବ ବୋଲି କହିବ, ସେ ଅନୁସାରେ ତାକୁ ନିର୍ଦ୍ଧାରିତ କରାଯିବ।
1: ଆରେ ବା, ଆଉ ବାହାଘର
3: ମଦ ତାଙ୍କ ଘରେ ଝୁଲେଇକି ଆସୁ କନ୍ୟା ଘରେ ଆଜ୍ଞା, ତାଙ୍କ ମା ବାପା ପିଇଲେ ତାଙ୍କ ଇଚ୍ଛା ଅଛନ୍ତି ଆମ ଝିଅକୁ ମଦ ଖାଇବା ବୋଲିକି ସେମାନେ କହିବେ ଆଜ୍ଞା। ମଦ ଖାଇଲେ ହଁ ଆମ ଝିଅକୁ ଇଚ୍ଛା ଲାଗିଲା ଆଉ ପୁଅକୁ ଦେବା ବୋଲି ସେମାନେ କହିବେ ଆଜ୍ଞା, ସେଥିରୁ ଯିବା ଆସିବା କରିବେ। ଆମେ ଯୌତୁକ ତ ଦେଇପାରିବୁ ନାହିଁ, ଆମେ ହେଉଛୁ ଟିକେ ଜନାକି କିମ୍ବା କାଙ୍ଗୁକି ଆଉ ଆଉ

0: ଦେଖିଲ ତ ସମ୍ବିତ, କି ସୁନ୍ଦର ବାହାଘର! ଆମ ପରି ଏତେ ଟିକିଏ ବି ଲେଞ୍ଜରା ନାହିଁ। ବାହାଘର ତ ନୁହେଁ, ଶୁଦ୍ଧ ସରଳ ରେଖାଟିଏ।
1: ସତରେ ସ୍ୱାତି, ତମ କଥାକୁ ମୁଁ ମଥାପାତି ସ୍ୱୀକାର କରୁଛି। ଏମାନଙ୍କଠୁ ବହୁତ କିଛି ଶିଖିବାର ଅଛି ଆମ ସମାଜର। ନିଛକ ମଣିଷ ପଣିଆ ତ ଏମାନଙ୍କ ଭିତରେ ହିଁ ଲୁଚି ରହିଛି।

0: ଏଇ ସନ୍ଧ୍ୟା ହେଇଯାଉଛି, ଫେରିବେନି?
1: ଆଉ କିଛି ସମୟ ପରେ ଶଗଡ଼ା ଗାଁ ପାହାଡ଼ ତଳେ ସୂର୍ଯ୍ୟ ନଇଁଯିବେ। ଅନ୍ଧାର ଭିତରେ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିବ ଏ ଲାଞ୍ଜିଆ ସୌରା ଇଲାକାଟି, ଆମର ତଥାକଥିତ ସଭ୍ୟ ସମାଜରୁ। ଆମେ ବୁଲିବାକୁ ଆସିଥିଲେ, ଫେରିଯିବା। ଏମାନେ କିନ୍ତୁ ଏଇଠି ପଡ଼ି ରହିବେ, ତାଙ୍କ ଭବିଷ୍ୟତକୁ ଆବରି। ଈଶ୍ୱର ସେମାନଙ୍କର ମଙ୍ଗଳ କରନ୍ତୁ, ଈଶ୍ୱର ସେମାନଙ୍କର ମଙ୍ଗଳ କରନ୍ତୁ। ଚାଲ ଯିବା,
0: ଚାଲ।
1: କ'ଣ ହେଲା, ଅଟକି ଗଲ ଯେ?
0: ଆମେ ତ ଏପର୍ଯ୍ୟନ୍ତ ଆମ ଶେଷ ସୂଚନା ଦେଇନି।
1: ଓ ହଁ ହଁ, ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରଚାରିତ ଓଡ଼ିଶାର 26 ଆଦିବାସୀ ସମ୍ପ୍ରଦାୟ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ
0: ବନମଲ୍ଲିକା, ପରବର୍ତ୍ତୀ ପର୍ଯ୍ୟାୟ ପରଜା ସମ୍ପ୍ରଦାୟ ବନମଲ୍ଲିକା
1: ଶୁଣିବେ ପ୍ରତି ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ରାତି 9:30।

ଶୁଣୁଥିଲେ କାର୍ଯ୍ୟକ୍ରମ ବନମଲ୍ଲିକାର ତୃତୀୟ ଭାଗ। ରଚନା ଏବଂ ପରିକଳ୍ପନା ରମାପଦ ନନ୍ଦ, ପ୍ରଯୋଜନା ଗୌର ପଟ୍ଟନାୟକ, ସଙ୍ଗୀତ ଚୌଧୁରୀ ଭାରତୀ କୃଷ୍ଣ ଦାସ।

ଏତେବେଳେ ଯାଇ କାର୍ଯ୍ୟକ୍ରମର ଇଲେକ୍ଟ୍ରିକ୍ ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ହିନ୍ଦୀ ଏକକ ଚଳଚ୍ଚିତ୍ର ଟ୍ରୁ ଷ୍ଟେଟ୍ର କେତୋଟି ଗୀତ।

ଶୁଣିଲେ ହିନ୍ଦୀ ଏକକ ଚଳଚ୍ଚିତ୍ର ଟୁ ଷ୍ଟେଟ୍ର କେତୋଟି ଗୀତ ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଗୋଟିରେ ସମୟ ବର୍ତ୍ତମାନ ରାତି 11 ବାଜିବାକୁ ଯାଉଛି। ଏଥିରୁ ଶୁଣନ୍ତୁ ଆସ ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।